ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ରବିବାର, 1948 ଶତାବ୍ଦ, ଆଷାଢ଼ 7 ଦିନ, 2026 ମସିହା ଜୁନ୍ ମାସର 28 ତାରିଖ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ।

ନିଜେ ବଞ୍ଚିବା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିପଦରେ ପକାଇବା କଦାପି ଉଚିତ ନୁହେଁ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଏ ବିଶାଳ ରହସ୍ୟମୟ ସଂସାରରେ ମଣିଷ ଜୀବନର ସ୍ଥିତି, ଅର୍ଥ, ଲକ୍ଷ୍ୟ ସମ୍ବନ୍ଧରେ ଯୁଗେ ଯୁଗେ ଦାର୍ଶନିକ, ସାଧକ, ଲେଖକ, ଯୋଗୀ, ସନ୍ଥମାନେ ଆଲୋକପାତ କରିଛନ୍ତି। ସେମାନଙ୍କ ଭାଷା ଶୈଳୀ ସବୁ ଅଲଗା ଅଲଗା ହେଲେ ମଧ୍ୟ ଅନେକ ସମାନତା ପରିଲକ୍ଷିତ ହୁଏ। ନଶ୍ୱର ସଂସାର ଅଳିକ ଜୀବନ ସମ୍ବନ୍ଧରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ସଚେତନ ମଣିଷଗଣ ଚର୍ଚ୍ଚା କରିଛନ୍ତି। କ୍ଷଣଭଙ୍ଗୁର ସଂସାରରେ ଆସକ୍ତ ନ ହେବା ପାଇଁ ବିଜ୍ଞୋଚିତ ମାର୍ଗଦର୍ଶନ କରିଛନ୍ତି ମହାପୁରୁଷ ତଥା ଧାର୍ମିକ ବ୍ୟକ୍ତିଗଣ। ସନ୍ତ କବୀର ଲେଖିଛନ୍ତି, ରହନା ନାହିଁ ଦେଶ ବିରାନା ହେ ୟହ ସଂସାର କାଗଜ କି ପୁଡ଼ିଆ ବୁନ୍ଦ ପଡ଼େ ଘୁଲ ଜାନା ହେ। ଅର୍ଥାତ୍ ଏଠାରେ ରହିବାର ନାହିଁ, କାରଣ ଇଏ ହେଲା ପରଦେଶ, ସଂସାରଟା ହେଲା କାଗଜର ପୁଡ଼ିଆ, ପାଣି ଟିକେ ପଡ଼ିଲେ ମିଳେଇଯିବ। ପୁଣି ସେ ଗାଇଲେ, କହତ କବୀର ସୁନୋ ଭାଇ ସାଧୋ ଛାଣୋ ଜଗ କି ଆଶା। ଅର୍ଥାତ୍ କବୀର ଦାସ କହୁଛନ୍ତି, ଭାଇ ଶୁଣ ସାଧୁ ଜନେ, ଏ ସଂସାରର ଆଶା ତମେ ଛାଡ଼। ସମାନ ପ୍ରକାରର କଥା କହିଛନ୍ତି ଜଗନ୍ନାଥ ଦାସ। ସାଂସାରିକ ମୋହ ମାୟା ବନ୍ଧନର ବ୍ୟର୍ଥତାର କଥା ସୂଚାଇ ଦେଇ ପବିତ୍ର ଭାଗବତରେ ଲେଖିଛନ୍ତି, ପଥିକ ଜହ୍ନେ ବୃକ୍ଷ ତଳେ ଶ୍ରମେ ମିଳନ୍ତି ଏକ ମିଳେ, ଶ୍ରମ ସାରିଲେ ଜେଝା ମତେ ଚଳନ୍ତି ବୃକ୍ଷ ଛାଡ଼ି ପଥେ, ଜେସନେ ପ୍ରାଣୀ ନିଦ୍ରାଗତେ ସମ୍ପଦ ଦେଖେ ସ୍ୱପ୍ନଗତେ, ଏହି ପ୍ରକାରେ ଗୃହବାସ ଏଣେ ନ କରିବ ବିଶ୍ୱାସ। ଅର୍ଥାତ୍ ମଣିଷ ଯାହାକୁ ମୋର ଘର ମୋର ପରିବାର ମୋର ସମ୍ପତ୍ତି କହିଥାଏ, ତାହା ରାତ୍ରିର ସ୍ୱପ୍ନ ପରି ଅଳିକ। ମରୁଭୂମିର ଦୀର୍ଘଯାତ୍ରା କରୁଥିବା ବେଳେ ଓଟମାନଙ୍କ ସହ ରାତ୍ରିରେ ବିଶ୍ରାମ ନେବା ପାଇଁ ରହିଥାଏ ଆଶ୍ରୟସ୍ଥଳୀ, ତାକୁ କହନ୍ତି କାରାଭାନ ସେରାଇ। ରାତ୍ରିକ ସେହି କାରାଭାନ ସେରାଇରେ ବିଶ୍ରାମ ନେଲାପରେ ମରୁଯାତ୍ରୀମାନେ ସକାଳୁ ପୁଣି ବାହାରି ଯାଆନ୍ତି ନିଜ ନିଜ ରାସ୍ତାରେ। ମଣିଷ ଜୀବନକୁ ପାନ୍ଥଶାଳାରେ ଗୋଟିଏ ରାତ୍ରିର ରହଣି ବୋଲି ବର୍ଣ୍ଣନା କରିଛନ୍ତି କେହି କେହି ଦାର୍ଶନିକ। ସମ୍ରାଟ ଇବ୍ରାହିମଙ୍କ ଜୀବନର କଥା, ରାଜଦରବାର ଚାଲିଥାଏ। ଜଣେ ଲୋକ ତାଙ୍କ ଦରବାରର ମୁଖ୍ୟ ଫାଟକ ପାଖରେ ଗଣ୍ଡଗୋଳ କରୁଥିବା ତାଙ୍କ କାନରେ ପଡ଼ିଲା। ପ୍ରହରୀମାନଙ୍କ ସହିତ ବଡ଼ ପାଟିରେ ଯୁକ୍ତିତର୍କ କରୁଥାଏ ଲୋକଟି। କହୁଥାଏ, ଛାଡ଼ ମୋତେ ଭିତରକୁ, ମୋତେ ରୋକିବାକୁ ତୁମେ କିଏ? ଏହି ପାନ୍ଥଶାଳାରେ ଆଜି ରାତିଟା ମୁଁ ବିଶ୍ରାମ ନେବି। ଅପରିଚିତ ଲୋକଟିକୁ ପ୍ରହରୀମାନେ ବୁଝେଇ କହୁଥିଲେ, ତୁମେ ଏ ସହର ସହିତ ପରିଚିତ ନୁହଁ, ସେଥିପାଇଁ ରାଜାଙ୍କ ମହଲକୁ ପାନ୍ଥଶାଳା ଭାବୁଛ, ବସ୍ତି ଭିତରକୁ ଯାଅ, ସେଇଠି ରହିବା ପାଇଁ ବହୁତ ଜାଗା ମିଳିଯିବ, ପାନ୍ଥଶାଳା ମଧ୍ୟ ଅଛି। ମାତ୍ର ଲୋକଟିର ଜିଦ୍ ବଢ଼ି ଚାଲିଥାଏ ଓ ଯାହା ଜଣାପଡ଼ୁଥିଲା ସେ ରାଜପ୍ରସାଦ ଭିତରକୁ ନ ପଶି ସେଠାରୁ ଯିବ ନାହିଁ। ସମ୍ରାଟ ଇବ୍ରାହିମଙ୍କ କାନରେ ସବୁ କଥା ପଡ଼ୁଥାଏ। ସେ କୌତୂହଳୀ ହୋଇ ଆଦେଶ ଦେଲେ ଦ୍ୱାରପାଳଙ୍କ ସହ ଯୁକ୍ତି କରୁଥିବା ଲୋକକୁ ତାଙ୍କ ସାମ୍ନାରେ ପେଶ୍ କରିବା ପାଇଁ। ଭିତରକୁ ଆସିବା ପରେ ସମ୍ରାଟ ଦେଖିଲେ ବାହାରେ ଯୁକ୍ତି କରୁଥିବା ଲୋକଟି ଜଣେ ବୃଦ୍ଧ ଫକୀର, ମୁହଁରେ ଅପୂର୍ବ ତେଜ। ଆପଣ ଏ ରାଜପ୍ରସାଦକୁ ପାନ୍ଥଶାଳା କହି କାହିଁକି ପ୍ରହରୀମାନଙ୍କ ସହ ଯୁକ୍ତି କରୁଥିଲେ? ପଚାରିଲେ ବିସ୍ମିତ ସମ୍ରାଟ। ତାଙ୍କ ମୁହଁକୁ ଚାହିଁ ଶାନ୍ତ ସ୍ୱରରେ ହସି ଫକୀର କହିଲେ, କିଛି ବର୍ଷ ପୂର୍ବେ ମୁଁ ଏ ଜାଗାକୁ ଆସିଥିଲି, ଏ ସିଂହାସନରେ ଅନ୍ୟ ଜଣେ ବସିଥିଲେ। ସମ୍ରାଟ କହିଲେ, ହଁ ଆପଣ ଠିକ୍ କହୁଛନ୍ତି, ସିଏ ଥିଲେ ମୋର ସ୍ୱର୍ଗତ ପିତା। ଫକୀର କହିଲେ, ତାର ଆଉ କିଛି ବର୍ଷ ପୂର୍ବରୁ ବି ମୁଁ ଆସିଥିଲି, ସେତେବେଳେ ଅନ୍ୟ ଜଣେ ଏହି ସିଂହାସନରେ ବସିଥିଲେ। ସମ୍ରାଟ କିଛି ସମୟ ଚିନ୍ତା କରି କହିଲେ, ହଁ ସିଏ ଥିଲେ ମୋର ସ୍ୱର୍ଗତ ପିତାଙ୍କ ପିତା, ତାଙ୍କର ମୃତ୍ୟୁ ଦୀର୍ଘ ସମୟ ଆଗରୁ।

ହୋଇସାରିଛି। ଏଥର ଫକୀରଙ୍କ ମୁହଁରେ ଫୁଟି ଉଠିଲା ଏକ ଅର୍ଥପୂର୍ଣ୍ଣ ହସ। କ୍ଷଣଟିଏ ନୀରବ ରହି ସମ୍ରାଟଙ୍କୁ ଚାହିଁ ସିଏ ପଚାରିଲେ, ଯେତେବେଳେ ଭବିଷ୍ୟତରେ ମୁଁ ପୁଣି ଥରେ ଆସିବି, ତମେ କ'ଣ ନିଶ୍ଚିତ ଯେ ଏହି ସିଂହାସନରେ ତମେ ହିଁ ବସିଥିବ? ତମର ପୁଅ ଯେ ବସିନଥିବ ଏବଂ ମୋତେ କହିବ ଆଗରୁ ଯିଏ ବସିଥିଲେ ସିଏ ମୋର ପିତା ଥିଲେ, ଏ କଥାର କିଛି ନିଶ୍ଚିତତା ଅଛି? ମୁଁ ତିନିଥର ଆସିଲି, ପ୍ରତିଥର ଭିନ୍ନ ଭିନ୍ନ ଲୋକଙ୍କୁ ଦେଖିଲି, କାହିଁକି ଏ ସ୍ଥାନକୁ ମୁଁ ପାନ୍ଥଶାଳା କହିବି ନାହିଁ? ପାନ୍ଥଶାଳା ପରି ଏଇଠି ମଧ୍ୟ ସିଂହାସନର ମଣିଷ ବଦଳି ଚାଲିଛନ୍ତି। ଇବ୍ରାହିମ୍କୁ ରୂପାନ୍ତରିତ କରିବା ପାଇଁ ଫକୀରଙ୍କ ଏତକ କଥା ଥିଲା ଯଥେଷ୍ଟ। ତାପରେ ସମ୍ରାଟ ଇବ୍ରାହିମ୍ ପାଲଟିଗଲେ ସନ୍ଥ ଇବ୍ରାହିମ୍। ଲୋକେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଯେତେବେଳେ ପଚାରୁଥିଲେ କ'ଣ ହୋଇଗଲା ଆପଣଙ୍କ, ସିଏ ଉତ୍ତର ଦେଉଥିଲେ, ବେଶ୍ ସବୁ କଥା ମୁଁ ବୁଝିଯାଇଛି।

ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 494।

ବ୍ରାହ୍ମଣ ପୁତ୍ର ଅବଶ୍ୟ ବ୍ରହ୍ମଚର୍ଯ୍ୟ ବ୍ରତ ସାଧନ କରିବେ। ବ୍ରହ୍ମଚାରୀ ଜଟା ଧାରଣ କରିବେ, ଦନ୍ତ ମାର୍ଜନ ଏବଂ ବସ୍ତ୍ର ପ୍ରକ୍ଷାଳନ କରିବେ ନାହିଁ। ନଖ ତଥା କକ୍ଷ ଓ ଉପସ୍ଥରୋମ ଛେଦନ କରିବେ ନାହିଁ ମଧ୍ୟ। ତାଙ୍କ ପକ୍ଷରେ ରମଣୀ ଦର୍ଶନ, ସ୍ପର୍ଶନ ଏବଂ ଆଳାପନ ପରିତ୍ୟାଜ୍ୟ। ନୈଷ୍ଠିକ ବ୍ରହ୍ମଚାରୀ ଗୃହସ୍ଥାଶ୍ରମରେ ପ୍ରବେଶ କରିପାରିବେ। ସବର୍ଣ୍ଣ ସୁଲକ୍ଷଣୀ କନ୍ୟାକୁ ବିବାହ କରିବେ। ରାଜା ତାଙ୍କୁ ରକ୍ଷା କରିବେ। ସେ ଆପଦକାଳରେ ବଣିକ ବୃତ୍ତି କରିପାରନ୍ତି। ଆପଦ ଶାନ୍ତି ନହେଲେ କ୍ଷତ୍ରିୟ ବୃତ୍ତି ମଧ୍ୟ ଅବଲମ୍ବନ କରିପାରନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ ଥିଲା 494। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ସୂଚନା ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଟି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସାରା ଦେଶେ ଆସନ୍ନ ମଙ୍ଗଳବାର ତକ୍ ପଲ୍ସ ପୋଲିଓ ଅଭିଯାନ କରାଯିବା। ଇଥି ଜନମନୁ 5 ବଛର ତକ୍ ସବୁ ଛୁଆକୁ ପୋଲିଓ ବୁନ୍ଦା ଦିଆଯିବା। ଏଥିଲାଗି ଦେଶର ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ବ୍ୟବସ୍ଥା କରାଯାଇଛି। ବୁଥ୍ମାନଙ୍କେ ପୋଲିଓ ବୁନ୍ଦା ନାଇଁ ନେଇଥିବା ଛୁଆମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘର ଘର ଯାଇକରି ପୋଲିଓ ବୁନ୍ଦା ଦେବେ। ପୋଲିଓ ରୋଗକେ ପୂରାପୂରି ହଟାବାର ଆଉ ସବୁ ଛୁଆମାନଙ୍କୁ ଟିକାକରଣ ସୁବିଧା ଯୋଗାଇ ଦେବାରକେ ସରକାର ସବୁନୁ ଅଧିକା ପ୍ରାଥମିକତା ଦେଉଛନ୍। ରାଜ୍ୟର ଭିନ୍ ଭିନ୍ ପୋଲିଓ ବୁଥ୍ନ ଆଜି ଟିକା ଦିଆଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ନ ଆଇବାକାଲ ମହାପ୍ରଭୁମାନଙ୍କ ସ୍ନାନଯାତ୍ରା ନୀତି କରାଯିବା। ଏଥିଲାଗି ଶ୍ରୀମନ୍ଦିର ଜିଲ୍ଲା ଆଉ ପୁଲିସ ପ୍ରଶାସନ ଭିତରେ ଗୋଟିଏ ବୈଠକ ହୋଇକରି ନୀତିକାନ୍ତିକେ ଠିକ୍ ଭାବେ ପରିଚାଳନା କରିବାର ଉପରେ ଜୋର ଦିଆଯାଇଛି। ଏଥିଲାଗି ଗଲାରାତି 10 ବଜେନୁ ଆଜି ଦିନର 1 ବଜେ ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସ୍ନାନଯାତ୍ରା ସମିତି ସୁରକ୍ଷା ବ୍ୟବସ୍ଥାକେ ନଜରଥି ରଖିକରି ଗହଳି ଜାଗାମାନଙ୍କେ 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାର୍କେଟ ଛକଠାରେ ବ୍ୟାରିକେଡ୍ଥି ଶ୍ରଦ୍ଧାଳୁମାନେ ଯାଇକରି ମହାପ୍ରଭୁମାନଙ୍କୁ ସ୍ନାନବେଦୀନ ଦର୍ଶନ କରିବେ। ସାରା ସହରକେ ସିସିଟିଭି ସର୍ବେକ୍ଷଣ ଭିତରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କ ଠିକ୍ ଭାବେ ଯା ଆସ ଲାଗି ଖାସ୍ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
1: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ରାମ୍ପର ବ୍ୟବସ୍ଥା କରାଯାଇଛି। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ସବୁଠୁ ବଡ କଥା ହେଲା ଟ୍ରାଫିକ୍। ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
0: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ଲାଗି ଗଲାକେଲ ଜଳବିବାଦ ଟ୍ରିବ୍ୟୁନାଲ୍ଥି ଶୁଣାଣି ହୋଇଛି। ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇକରି ଗଠିତ କମିଟି ଏ ମାସ 16 ତାରିଖରୁ 26 ତାରିଖ ତକ୍ ଜଳବଣ୍ଟନକେ ନେଇକରି ବୈଷୟିକ ଆଇନଗତ ଆଉ ପ୍ରଶାସନିକ ଦିଗ ବାବଦେ ଆଲୋଚନା କରିଥିଲେ। ଗଲାକେଲ ଟ୍ରିବ୍ୟୁନାଲ୍ଥି ଆଲୋଚନା ବାବଦ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆଲୋଚନା ଜରିଏ ସହମତି ଭିତ୍ତିଥି ଜଳବିବାଦର ସମାଧାନ ଲାଗି ଦୁଇ ରାଜ୍ୟ ଚେଷ୍ଟା ଜାରି ରଖିଛନ୍। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆଇବା ଜୁଲାଇ ମାସର 11 ତାରିଖ ଦିନ ହେବା। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷା ବର୍ଷ ଲାଗି ନାଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳ 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ ସମ୍ବଲପୁର କାର୍ଯ୍ୟାଳୟ ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ଘରଟି ଯୋଗାଯୋଗ କରିପାରିବେ। ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ଜରି କେସିଙ୍ଗାର କୁର୍ଲୁପଡ଼ାଠାରେ 48 ଏକର ଅଧିକା ଜମିନ୍ଥି ପାଖାପାଖି 10 କୋଟି ଟଙ୍କା ଖର୍ଚ୍ଚାତି ତିଆରି ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍। ଏହି ପାର୍କନ ନୂଆ କ୍ଷୁଦ୍ର, ଲଘୁ ଆଉ ମଧ୍ୟମ ଶିଳ୍ପ ଉଦ୍ୟୋଗମାନଙ୍କୁ ରିହାତି ଦର୍ଥି ଜମିନ୍ ଯୋଗାଇ ଦିଆଯିବା, ଯେଣ୍ଟା ଜିଲ୍ଲାର ଶିଳ୍ପାୟନକେ ନୂଆ ଦିଗ୍ ଦେବା। ଏ ଅବସରରେ କଳାହାଣ୍ଡିର 4 ନୂଆ ଏମ୍ଏସ୍ଏମ୍ଇ ୟୁନିଟ୍ ଉଦ୍ଘାଟିତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା 65 ନମ୍ଘର ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାଥି ଅନିମେଷ କୁଜୁର ଦ୍ରୁତତମ ପୁରୁଷ ଧାବକର ମାନ୍ୟତା ପାଇଛନ୍। ପୁରୁଷ 100 ମିଟର ଦୌଡ଼କେ 10.28 ସେକେଣ୍ଡଥି ପାର କରିକି ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛେ। ଇତାର ପ୍ରଭାବଥି ଆଇବା 7 ଦିନ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନୁ କମ୍ନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ଆଇବା 24 ଘଣ୍ଟା ଭିତରେ ଗରମ ଆଉ ଗୁଲଗୁଲି ପାଗ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ 7ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ଭିତରେ ପବନର ବେଗ 40-50 କିଲୋମିଟର ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

ଜାହାଙ୍ଗୀର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲ୍ରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତାର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲ୍ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କେସିଙ୍ଗା ସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା

0: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ, ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ।
2: ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରୋଷ୍ଟେଟ୍ ଗ୍ରନ୍ଥି ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳ ବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳା ଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳ ବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରୋଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ

0: ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି, କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ ଦୁଇଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ରରୋଗ ବା ଓଭର ଆକ୍ଟିଭ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ରରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ୍ୱ ଶତକଡ଼ା 40% ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ, ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛା ପରିସ୍ରା ଲାଗେ, ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ, ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ, ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରିବେ।
1: ଅମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାଶ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି। ଏବଂ ୟୁଏସ୍ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ 2 ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି 3 ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ 3 ଗସ୍ତରେ ଥିବା ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର

ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି, ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଡେନ୍ସ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁରୀ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରାପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ୍ ସୀମା ଅତିକ୍ରମ କରି ଚୀନ୍ରେ ପ୍ରବେଶ କରିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଭେନେଜୁଏଲା ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି 1.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ପଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି, ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ 2 ନିୟୁତ ବ୍ୟାରେଲ୍ରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବା ବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି।
ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ

0: ପନ୍ଦର ଏକୋଇଶ ଏବଂ ଏକୋଇଶ ଉଣେଇଶ ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ ପର୍ଯ୍ୟାୟରେ ଡେନମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14 ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର
2: କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
3: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
2: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
3: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
2: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
1: ପ୍ରଚାର କରୁଛୁ କୁନି କୁନି ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ 2 କୁମସେ।

ଶୁଭ ସକାଳ ପିଲାମାନେ, ଟୁ କୁମୁସିର ଏକ ନୂଆ ଅଧ୍ୟାୟରେ ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ପିଲାମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ତୁମମାନଙ୍କ ସହିତ ମୁଁ ଆଶା ଜ୍ୟୋତି ତ୍ରିପାଠୀ।

କ'ଣ ପିଲାମାନେ, ନିଦ ଭାଙ୍ଗିଲାଣି? ଯଦି ବା ଭାଙ୍ଗିନି ଶୀଘ୍ର ଶୀଘ୍ର ଉଠିପଡ଼, ଟୁକୁମୁସି ଶୁଣିବାର ସମୟ ହୋଇଗଲା ଯେ। ସୁନା ପିଲା ସବୁ ଶୀଘ୍ର କଥା ଶୁଣନ୍ତି। ଆଚ୍ଛା ପିଲାମାନେ, କାର୍ଯ୍ୟକ୍ରମ ଆରମ୍ଭ କରିବା ଯେ ଆସ, ପ୍ରଥମେ

ଭଜନଟିଏ ତ ଶୁଣିଲା, ଏବେ କାର୍ଯ୍ୟକ୍ରମକୁ ଆଗେଇ ନେବା। ପିଲାମାନେ, ଆମେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ତୁମମାନଙ୍କୁ ପୁରାଣର ଅନେକ କଥାବସ୍ତୁ ବିଷୟରେ କହିଛୁ। ଏହାରି ମାଧ୍ୟମରେ ତୁମେମାନେ ପୁରାଣର ଅନେକ ଗୁଡ଼ିଏ କଥା ଜାଣିପାରିଛ। ପିଲାମାନେ, ଆଜିର କାର୍ଯ୍ୟକ୍ରମରେ ଆମର ବିଷୟବସ୍ତୁ ହେଲା ପୁରାଣରୁ ସପ୍ତର୍ଷି ମଣ୍ଡଳ। ମନ ଦେଇ ଶୁଣୁଥାଅ, ଏ ବିଷୟରେ ଅନେକ କଥା ଜାଣିପାରିବ। ତେବେ କୁନି ପିଲାମାନେ, ପ୍ରଥମେ ଜାଣିବା ସପ୍ତର୍ଷି ମଣ୍ଡଳ କ'ଣ ଆଉ ଏଥିରେ କିଏ କିଏ ଅଛନ୍ତି। ସପ୍ତର୍ଷି ମଣ୍ଡଳ ହେଉଛି ସାତୋଟି ତାରା, ଯାହାକୁ କି ସାତୋଟି ଋଷିଙ୍କ ନାମରେ ନାମିତ କରାଯାଇଛି। ତାହେଲେ ଆସ ପିଲାମାନେ, ଏହି ସପ୍ତର୍ଷି ମଣ୍ଡଳ ବିଷୟରେ ଜାଣିବା। କୁନି ଭାଇ ଭଉଣୀମାନେ, ତୁମେମାନେ ଆକାଶରେ ଚମକୁଥିବା ତାରାମାନଙ୍କୁ ତ ନିଶ୍ଚୟ ଦେଖିଥିବ। ରାତି ପାହିଲେ ଫୁଲ ଫୁଟିଲା ଭଳି ଏହି ତାରାଗୁଡ଼ିକ ଚକ୍ ଚକ୍ କରୁଥାନ୍ତି, ଯାହାକି ଖୋଲା ଆକାଶର ଶୋଭାକୁ ଦ୍ୱିଗୁଣିତ କରିଦିଏ। ଏହି ତାରାମାନଙ୍କ ଭିତରେ ସାତଟି ତାରା ପ୍ରାୟତଃ ପାଖାପାଖି ବିଶେଷ ଭାବରେ ଅନ୍ୟ ତାରାମାନଙ୍କ ଠାରୁ ଅଧିକ ଟିକେ ଉଜ୍ଜ୍ୱଳ ରୂପେ ଦେଖାଯାଉଥାନ୍ତି। ଏମାନଙ୍କୁ ସପ୍ତର୍ଷି ମଣ୍ଡଳ ବୋଲି କୁହାଯାଏ। ସାତୋଟି ଋଷିଙ୍କ ନାମ ଅନୁସାରେ ଏହି ସପ୍ତର୍ଷି ମଣ୍ଡଳ ବା ସପ୍ତଋଷିଙ୍କର ମଣ୍ଡଳର ନାମକରଣ ହୋଇଛି। ଏମାନେ ପୁରାଣ ଅନୁସାରେ ବହୁତ ଜ୍ଞାନୀ ଏବଂ ସିଦ୍ଧ ପୁରୁଷ ଅଟନ୍ତି। ବେଦରେ ଏମାନଙ୍କୁ ପୂଜା କରିବାର ବିଧାନ ମଧ୍ୟ ରହିଛି। ଏହି ଋଷିମାନଙ୍କୁ ପୂଜା କରିବା ପାଇଁ ଋଷି ପଞ୍ଚମୀ ବ୍ରତ ମଧ୍ୟ ପାଳନ କରାଯାଏ। ସପ୍ତଋଷିଙ୍କୁ ପୂଜା କଲେ ପୁଣ୍ୟ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ। ଆହୁରି ମଧ୍ୟ କୁହାଯାଏ, ଋଷି ପଞ୍ଚମୀ ଦିନ ଏହି ଋଷିମାନଙ୍କୁ ହିଁ ପୂଜା କରାଯାଏ। ଏହି ଦିନ କୌଣସି ଦେବାଦେବୀଙ୍କୁ ପୂଜା କରିବାର ବିଧାନ ନାହିଁ, ସପ୍ତଋଷିଙ୍କୁ ପୂଜା କରିବାର ବିଧାନ ରହିଛି। ତେବେ ପିଲାମାନେ, ଏହି ସପ୍ତର୍ଷି ମଣ୍ଡଳକୁ ନେଇ ପୁରାଣରେ ଅନେକ ଗୁଡ଼ିଏ କାହାଣୀ ଲୁଚି ରହିଛି। ସବୁ କାହାଣୀମାନଙ୍କ ପଛରେ ଏହି ଋଷିମାନଙ୍କୁ ନେଇ କିଛି ନା କିଛି ତଥ୍ୟ ମଧ୍ୟ ଲୁଚି ରହିଛି। ପିଲାମାନେ, ଏସବୁ ବିଷୟରେ କିଛିଟା କଥା କହୁଛି, ମନ ଦେଇ ଶୁଣୁଥାଅ।

ଶ୍ରୀହରି ବିଷ୍ଣୁଙ୍କ ମତ୍ସ୍ୟ ଅବତାର କଥା ଅନୁସାରେ ଯେତେବେଳେ ପୃଥିବୀ ପୃଷ୍ଠରେ ପ୍ରଳୟ ଆସିଥିଲା, ସେହି ସମୟରେ ସାରା ଧରାପୃଷ୍ଠ ଜଳରେ ବୁଡ଼ିଯାଇଥିଲା। ଏହି ସମୟରେ ଭଗବାନ ବିଷ୍ଣୁ ପୃଥିବୀରେ ଥିବା ସମସ୍ତ ପ୍ରାଣୀ, କୀଟପତଙ୍ଗ, ଗଛଲତା ଏବଂ ଏହି ସପ୍ତଋଷିଙ୍କୁ ମତ୍ସ୍ୟ ଅବତାର ଧାରଣ କରି ପ୍ରାଣରକ୍ଷା କରିବାକୁ ଚାହିଁଥିଲେ। ଏହିମାନଙ୍କୁ ରକ୍ଷା କରିବା ପାଇଁ ସେ ଗୋଟିଏ ନାଁ ବା ଡଙ୍ଗାର ପ୍ରସ୍ତୁତ କରିଥିଲେ। ସେହି ଡଙ୍ଗାରେ ଏମାନଙ୍କୁ ଆଶ୍ରୟ ଦେଇଥିଲେ। କିନ୍ତୁ ଏହି ପ୍ରଳୟକୁ ସମ୍ମୁଖୀନ କରିବାର ସମସ୍ତଙ୍କର ସାମର୍ଥ୍ୟ ନଥିଲା। ଭଗବାନ ବିଷ୍ଣୁଙ୍କ ଆଶ୍ରୟ ରୂପୀ ଡଙ୍ଗାରେ ବସିଥିବା ଏହି ପ୍ରାଣୀ ଜଗତ ଓ ସପ୍ତଋଷିମାନଙ୍କ ମଧ୍ୟରୁ ଯେଉଁମାନେ ବଞ୍ଚିଗଲେ, ସେମାନଙ୍କୁ ନେଇ ଏହି ଧରାପୃଷ୍ଠରେ ପୁଣି ଏକ ନୂଆ ଜୀବନଚକ୍ର ଗଢ଼ି ଉଠିଲା। ପିଲାମାନେ, ସପ୍ତଋଷିଙ୍କୁ ନେଇ ସପ୍ତର୍ଷିମଣ୍ଡଳର ନାମକରଣ ହୋଇଛି ବୋଲି ତ ଜାଣିଲ, ଏବେ ଆସ ତାଙ୍କ ବିଷୟରେ କିଛି କିଛି ଜାଣିବା। ମନ ଦେଇ ଶୁଣୁଛ ନା? ଶୁଣୁଥାଅ।

ପ୍ରଥମେ ଜାଣିବା କଶ୍ୟପ ଋଷିଙ୍କ ବିଷୟରେ। ପୌରାଣିକ କଥା ଅନୁସାରେ ଯେତେବେଳେ ଭଗବାନ ଗଣେଶ ଜଣେ ଅସୁର ନାମ ତାର ଅଗଳା ସୁରକୁ ଗିଳି ପକାଇଥିଲେ, ତାଙ୍କ ପେଟ ଜଳିବା ଆରମ୍ଭ ହୋଇଥିଲା। ଭଗବାନ ଗଣେଶଙ୍କ ପେଟରେ ବହୁତ ଯନ୍ତ୍ରଣା ଅନୁଭବ ହେଲା। ସେ ଏତେ ମାତ୍ରାରେ ଯନ୍ତ୍ରଣାରେ ଛଟପଟ ହେଲେ ଯେ ତାଙ୍କୁ ଠିକ୍ କରିବା କଷ୍ଟକର ହୋଇପଡ଼ିଲା। ଏହି ସମୟରେ ଋଷି କଶ୍ୟପ ତାଙ୍କର ଯନ୍ତ୍ରଣା କମାଇବା ପାଇଁ ତାଙ୍କୁ କେତେକ ଦୁବକୁ ବିଡ଼ା କରି ଖାଇବାକୁ ଦେଇଥିଲେ। ଆଉ ସେହି ଦୁବ ବିଡ଼ାକୁ ଖାଇବାରୁ ଭଗବାନ ଗଣେଶଙ୍କର ଯନ୍ତ୍ରଣା କମିଯାଇଥିଲା, ଆଉ ଧୀରେ ଧୀରେ ସେ ଠିକ୍ ହୋଇଯାଇଥିଲେ। ଋଷି କଶ୍ୟପଙ୍କର ଦୁଇଟି ପତ୍ନୀ ଥିଲେ। ପ୍ରଥମ ପତ୍ନୀଙ୍କ ନାମ ହେଲା ଅଦିତି, ଆଉ ଦ୍ୱିତୀୟ ପତ୍ନୀଙ୍କ ନାମ ହେଲା ଦିତି। ଅଦିତିଙ୍କ ଗର୍ଭରୁ ଦେବତା ଓ ଦିତିଙ୍କ ଗର୍ଭରୁ ଅସୁରମାନେ ଜନ୍ମ ହୋଇଥିଲେ ବୋଲି ପୁରାଣରୁ ଜଣାଯାଏ।

ଏବେ ପିଲାମାନେ ଜାଣିବା ଅତ୍ରି ଋଷିଙ୍କ ବିଷୟରେ। ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଅନୁସୟା। ଅନୁସୟା ଜଣେ ଧାର୍ମିକ ଓ ପତିବ୍ରତା ସ୍ତ୍ରୀ ଲୋକ ଥିଲେ। ଦିନେ ଅତ୍ରି ଋଷି ବାହାରକୁ ଯାଇଥିବା ସମୟରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ବ୍ରାହ୍ମଣ ବେଶରେ ସତୀ ଅନୁସୟାଙ୍କ ସତୀତ୍ୱ ପରୀକ୍ଷା କରିବା ପାଇଁ ଭିକ୍ଷା ମାଗିବା ପାଇଁ ତାଙ୍କ ଆଶ୍ରମକୁ ଆସିଲେ। ସେମାନେ ସତୀ ଅନୁସୟାଙ୍କର ସତୀତ୍ୱ ନଷ୍ଟ କରିବା ପାଇଁ ଚାହିଁଲେ, କିନ୍ତୁ ଅନୁସୟା ନିଜର ସତୀତ୍ୱ ବଳରେ ସେମାନଙ୍କୁ ଚିହ୍ନି ପାରିଥିଲେ ଆଉ ତିନି ଜଣ ଦେବତାଙ୍କୁ ଅବୋଧ ବାଳକ ରୂପରେ ଭିକ୍ଷା ଦେଲେ। ଦେବତାମାନେ ନିଜର ଭୁଲ ବୁଝିପାରିଲେ। ସେମାନେ ଅନୁସୟାଙ୍କୁ କ୍ଷମା ମାଗିଲେ। ସେହିଦିନଠାରୁ ସତୀ ଅନୁସୟା ଯୁଗେ ଯୁଗେ ସତୀତ୍ୱର ଉଦାହରଣ ହୋଇ ରହିଲେ। ମାତା ଅନୁସୟା ଦେବୀ ସୀତାଙ୍କୁ ପତିବ୍ରତାର ଉପଦେଶ ମଧ୍ୟ ଦେଇଥିଲେ ବୋଲି ପୁରାଣରୁ ଜଣାଯାଏ। ଭଗବାନ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତା ବନବାସ ସମୟରେ ଅତ୍ରି ଋଷିଙ୍କ ଆଶ୍ରମରେ ଯାଇ ରହିଥିଲେ। ଅତ୍ରି ଋଷିଙ୍କ ପୁତ୍ରର ନାମ ହେଲା ଦତ୍ତାତ୍ରେୟ।

ଏବେ ଜାଣିବା ପିଲାମାନେ ଭରଦ୍ୱାଜ ଋଷିଙ୍କ ବିଷୟରେ। ଭରଦ୍ୱାଜ ଋଷି ବୈଦିକ ଋଷିମାନଙ୍କ ମଧ୍ୟରେ ଉଚ୍ଚସ୍ଥାନର ଜଣେ ଋଷି। ତାଙ୍କ ପିତାଙ୍କ ନାମ ବୃହସ୍ପତି ଆଉ ମାତାଙ୍କ ନାମ ହେଲା ମମତା। ଭରଦ୍ୱାଜ ଅନେକ ଗୁଡ଼ିଏ ମହାନ ଗ୍ରନ୍ଥ ରଚନା କରିଛନ୍ତି। କୌରବ ଏବଂ ପାଣ୍ଡବମାନଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ ଭରଦ୍ୱାଜ ଋଷିଙ୍କର ପୁତ୍ର ଥିଲେ। ଏବେ ପିଲାମାନେ ଜାଣିବା ବିଶ୍ୱାମିତ୍ର ଋଷିଙ୍କ ବିଷୟରେ। ଯେତେବେଳେ ରାଜା ଜନକ ମାତା ସୀତାଙ୍କର ସ୍ୱୟମ୍ବରର ଆୟୋଜନ କରିଥିଲେ, ସେହି ସମୟରେ ଋଷି ବିଶ୍ୱାମିତ୍ର ହିଁ ଶ୍ରୀରାମଚନ୍ଦ୍ର ଆଉ ଲକ୍ଷ୍ମଣଙ୍କୁ ନେଇ ସ୍ୱୟମ୍ବରରେ ପହଞ୍ଚିଥିଲେ। ବିଶ୍ୱାମିତ୍ର ଋଷି ଖୁବ୍ କ୍ରୋଧୀ ବୋଲି ପୁରାଣରୁ ଜଣାଯାଏ। ଜାଣିଛ ପିଲାମାନେ, ବିଶ୍ୱାମିତ୍ର ଋଷି ହିଁ ଗାୟତ୍ରୀ ମନ୍ତ୍ରର ରଚନା କରିଥିଲେ।

ଏବେ ଜାଣିବା ଗୌତମ ଋଷିଙ୍କ ବିଷୟରେ। ଗୌତମ ଋଷିଙ୍କ ପତ୍ନୀଙ୍କ ନାମ ହେଲା ଅହଲ୍ୟା। ଋଷି ଗୌତମ କୌଣସି କାରଣବଶତଃ ଏତେ ରାଗିଯାଇଥିଲେ ଯେ ନିଜ ପତ୍ନୀଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣ ସ୍ପର୍ଶରେ ଅହଲ୍ୟା ପୁଣି ଥରେ ପଥରରୁ ଜୀବିତ ହୋଇଥିଲେ। ଏବେ ଜାଣିବା ପିଲାମାନେ ଯମଦଗ୍ନିଙ୍କ ବିଷୟରେ। ଯମଦଗ୍ନିଙ୍କ ପିତାଙ୍କ ନାମ ହେଲା ପର୍ଶୁରାମ। ଯମଦଗ୍ନିଙ୍କ ଆଦେଶରେ ପର୍ଶୁରାମ ନିଜର ମାତା ରେଣୁକାଙ୍କ ଶିର କାଟିଦେଇଥିଲେ। ଯମଦଗ୍ନି ଏତେ ରାଗିଥିଲେ ଯେ ସେ ଗରମ ହେବା କାରଣରୁ ଭଗବାନ ସୂର୍ଯ୍ୟଙ୍କ ଉପରେ ମଧ୍ୟ ରାଗିଯାଉଥିଲେ। ରାଗରେ ସୂର୍ଯ୍ୟଙ୍କ ଉପରକୁ ସେ କେତୋଟି ତୀର ମଧ୍ୟ ଚଳାଇ ଦେଇଥିଲେ। ତାପରେ ସୂର୍ଯ୍ୟ ଦେବତା ବ୍ରାହ୍ମଣ ରୂପରେ ଋଷି ଯମଦଗ୍ନିଙ୍କ ଆଗରେ ପ୍ରକଟ ହୋଇଥିଲେ। ମାନବ ଜାତିକୁ ଗରମକୁ ବରଦାସ୍ତ କରିବାରେ ସାହାଯ୍ୟ କରିବା ପାଇଁ ଛତା ଓ ଜୋତାର ଆବିଷ୍କାର କରିବାର ଆଶୀର୍ବାଦ ଦେଇଥିଲେ।

ଏବେ ନା ପିଲାମାନେ ଜାଣିବା ଋଷି ବଶିଷ୍ଠଙ୍କ ବିଷୟରେ, ଯେ ହେଉଛନ୍ତି ସପ୍ତର୍ଷି ମଣ୍ଡଳର 7 ନମ୍ବର ଋଷି। ବଶିଷ୍ଠ ହେଉଛନ୍ତି ସୂର୍ଯ୍ୟବଂଶର ରାଜପୁରୋହିତ। ଆହୁରି ମଧ୍ୟ ସେ ହେଉଛନ୍ତି ଶ୍ରୀରାମଚନ୍ଦ୍ରଙ୍କର ଗୁରୁ। ଋଷି ବଶିଷ୍ଠ ବ୍ରହ୍ମାଙ୍କ ମାନସପୁତ୍ର ମଧ୍ୟ ଥିଲେ। ଋଷିଙ୍କ ପାଖରେ କାମଧେନୁ ଗାଈ ଥିଲା। ଶୁଣିଛ ନା ପିଲାମାନେ କାମଧେନୁ ଗାଈର କଥା? ଜାଣିଛ ପିଲାମାନେ ଏହି ଗାଈର ମହତ୍ତ୍ୱ ନା ପୁରାଣରେ ଖୁବ୍ ଅଧିକ। ସମୟ ସୁବିଧା ଦେଖି କେତେବେଳେ ମୁଁ ତୁମମାନଙ୍କୁ ଏହି କାମଧେନୁ ବିଷୟରେ ନିଶ୍ଚୟ କହିବି। ଆଜି ତ ସପ୍ତର୍ଷି ମଣ୍ଡଳ ବିଷୟରେ କଥା ହେଉଛେ, ତେଣୁକରି ଏଇ ବିଷୟରେ ହିଁ କଥା ହେବା। କିନ୍ତୁ ମନେ ରଖିଥାଅ, ବଶିଷ୍ଠ ଋଷିଙ୍କ ପାଖରେ କାମଧେନୁ ଗାଈ ଥିଲା, ଆଉ ତାଙ୍କ ପୁତ୍ରୀଙ୍କ ନାମ ଥିଲା ନନ୍ଦିନୀ। ବଶିଷ୍ଠ ଋଷି ରାଜା ଦଶରଥଙ୍କର କୁଳଗୁରୁ ଥିଲେ। କାମଧେନୁ ଗାଈ ପାଇଁ ବଶିଷ୍ଠ ଓ ବିଶ୍ୱାମିତ୍ର ଋଷିଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯେଉଁଥିରେ କି ବିଶ୍ୱାମିତ୍ର ଋଷି ହାରିଯାଇଥିଲେ। ଋଷି ବଶିଷ୍ଠଙ୍କ ପାଖରେ ପୁରା ବ୍ରହ୍ମାଣ୍ଡ ଆଉ ଭଗବାନ ସହ ଯୋଡ଼ି ହୋଇଥିବା ସବୁ ଜ୍ଞାନ ଥିଲା। ତାଙ୍କ ଲିଖିତ କେତେଗୁଡ଼ିଏ ଶ୍ଳୋକ ବେଦରେ ଏବେ ମଧ୍ୟ ଉଲ୍ଲେଖ ଅଛି। ତେବେ ପିଲାମାନେ, ଏଇ ତ ଥିଲା 7ଟି ଋଷିଙ୍କ ବିଷୟରେ କିଛି କିଛି କଥା।

ସତ କହିବାକୁ ଗଲେ ନା, ପୁରାଣ ଅନୁସାରେ ଏହି ସପ୍ତଋଷି ଆମ ଦେଶକୁ ଅନେକ ଜ୍ଞାନ ଦେଇଛନ୍ତି। ସେଥିପାଇଁ ତ ଯୁଗେ ଯୁଗେ ଆମ ଦେଶ ଏମାନଙ୍କ ପାଖରେ କୃତଜ୍ଞ। ଏମାନଙ୍କୁ ଆକାଶର ତାରାମଣ୍ଡଳରେ ବସାଇ ଏକ ଏପରି ଅମରତ୍ୱ ଦିଆଗଲା ଯେ ସପ୍ତର୍ଷି ମଣ୍ଡଳ ନାଁ ଶୁଣିଲେ ଆମର ମନ ଭିତରେ ଥିବା କଳ୍ପନା ଆକାଶର ଏହି ତାରାମଣ୍ଡଳ ଉପରେ ରହିଯାଏ। ଆଜିର କାର୍ଯ୍ୟକ୍ରମରେ ସପ୍ତର୍ଷି ମଣ୍ଡଳ ବିଷୟରେ ଅନେକ ଗୁଡ଼ିଏ କଥା ଜାଣିଲ, ତାକୁ ମନେ ରଖିବ, ଆଉ ଟିକେ ବଡ଼ ହେଲେ ଏ ବିଷୟରେ ଆହୁରି ଅନେକ କିଛି ଜାଣିବ। ତେବେ ପିଲାମାନେ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବା, କିନ୍ତୁ ତୁମମାନଙ୍କୁ କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚିତ ଭାବରେ ମତାମତ ଲେଖି ଜଣେଇବ। ଆଉ ସେଇଥିପାଇଁ ମୁଁ ତୁମମାନଙ୍କୁ ଆମର ଠିକଣା ସବୁ କହିଦେଉଛି। ଯଦି ତୁମେମାନେ ଚିଠି ମାଧ୍ୟମରେ ଆମ ପାଖକୁ ଯୋଗାଯୋଗ କରୁଛ, ତାହେଲେ ଆମର ଠିକଣାଟି ମନେ ରଖ। ଠିକଣାଟି ହେଲା ଟୁକୁମୁସି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର ପିନ୍ 7670001। ଆଉ ଯଦି ପିଲାମାନେ ତୁମେମାନେ ହ୍ୱାଟ୍ସଆପ୍ କିମ୍ବା ଟେକ୍ସଟ ମେସେଜ୍ ମାଧ୍ୟମରେ ଯୋଗାଯୋଗ କରୁଛ, ତାହେଲେ ଆମର ଫୋନ୍ ନମ୍ବରଟି ଶୁଣି ରଖ। ଫୋନ୍ ନମ୍ବରଟି ହେଲା 8114659464। ପିଲାମାନେ, ଆହୁରି ମଧ୍ୟ ତୁମେମାନେ ଚାହିଁଲେ ଆମକୁ ଇମେଲ୍ ଜରିଆରେ ମଧ୍ୟ ଯୋଗାଯୋଗ କରିପାରିବ। ଆଉ ଆମର ଇମେଲ୍ ଠିକଣାଟି ହେଲା airbalangir@gmail.com। ତାହେଲେ କୁନି ଭାଇ ଭଉଣୀମାନେ, ଆମ ପାଖକୁ ଯୋଗାଯୋଗ କରିବାର ସବୁ ମାଧ୍ୟମ ମୁଁ ତୁମମାନଙ୍କୁ ଗୋଟି ଗୋଟି କରି ଜଣେଇଦେଲି। ଯେଉଁ ମାଧ୍ୟମଟି ତୁମମାନଙ୍କୁ ସୁବିଧା ଲାଗିବ, ତାରି ମାଧ୍ୟମରେ ନିଶ୍ଚିତ ଭାବେ ତୁମ କୁନି ମନର ମତାମତଟିଏ ଆମ ପାଖକୁ ନିଶ୍ଚେ ଜଣେଇବ। କାହିଁକିନା ତୁମମାନଙ୍କର ମତାମତ ହିଁ ଆମକୁ କାର୍ଯ୍ୟକ୍ରମକୁ ଆହୁରି ସରସ ଆଉ ସୁନ୍ଦର କରିବାର ପ୍ରେରଣା ଦେଇଥାଏ। ତାହେଲେ କୁନି ପିଲାମାନେ, ତୁମମାନଙ୍କ ଠାରୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଟୁକୁମୁସିର ପୁଣି ଏକ ନୂଆ ଅଧ୍ୟାୟରେ ଆସନ୍ତା ରବିବାରରେ ଦେଖା ହେବ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ, ଆଶା ଜ୍ୟୋତି ତ୍ରିପାଠୀ।

ଶୀର୍ଷରେ କଥାଚିତ୍ର ବୋଲାନ୍ଦି, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ସାହା।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କ'ଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
3: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲ? HIV ଟେଷ୍ଟ ହେଇଛି?
4: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
5: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର HIV ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
6: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
5: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
6: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
5: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
7: ହ୍ୟାଲୋ
8: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
7: ପୁଣି ଥରେ
8: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 lakh ଦିଅନ୍ତୁ, ବଞ୍ଚିଯିବେ।
7: ସାର୍ ଏତେ କୋଉଠୁ?
8: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 lakh ପଠାନ୍ତୁ, ବାକି ପରେ।
7: ସାର୍ 2 lakh
4: କଣ ହେଲା ବାପା?
7: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
7: ତ ଟଙ୍କା ହରେଇବେ।
9: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କ'ଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ପ୍ରେମରେ ପ୍ରେମରେ, କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବଂ ନିବେଦିତା, ଗୀତ ବାପୁ ଗୋସ୍ୱାମୀ, ସଙ୍ଗୀତ ବିକାଶ ଦାସ।

0: ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଶେଷରେ କଥାଚିତ୍ର ନିଝୁମ ରାତିର ସାଥୀ, କଣ୍ଠଶିଳ୍ପୀ ହ୍ୟୁମେନ ସାଗର ଏବଂ ଇରା ମହାନ୍ତି, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଶ୍ରୋତବନ୍ଧୁ, ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆପଣ କିଡନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି,
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ଉନ୍ନତ ଓ ସଠିକ୍ ଚିକିତ୍ସା ପ୍ରଦାନ କରିଥାଏ।
1: କିଡନୀ ଷ୍ଟୋନ୍, ଲିଭର ରୋଗ ବା ଡାୟାଲିସିସ୍, ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
2: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖାଯାଇଥିଲା ଶିଶୁ ରୋଗ ଏବଂ ତା'ର ଚିକିତ୍ସା। ଏ ସମ୍ପର୍କରେ ଆପଣ 24 ତାରିଖ ଦିନ ଫୋନ୍ ଯୋଗେ ଆମ ପାଖକୁ ଯେଉଁ ସବୁ ପ୍ରଶ୍ନ କରିଥିଲେ ତା'ର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ସାହୁ। କାର୍ଯ୍ୟକ୍ରମରେ ମ୍ୟାଡ଼ାମ୍ଙ୍କୁ ସ୍ୱାଗତ କରୁଛୁ। ମ୍ୟାଡ଼ାମ୍ ନମସ୍କାର।
3: ନମସ୍କାର ମ୍ୟାଡ଼ାମ୍।
0: ଆମେ ଜାଣିଛୁ ଶରୀର ଅଛି ମାନେ ତ ରୋଗ ନିହାତି ଭାବରେ ହେବ, କିନ୍ତୁ ଶିଶୁମାନଙ୍କର କଥା ଯେତେବେଳେ ଉଠୁଛି ଅଭିଭାବକମାନେ ସବୁବେଳେ ମାନେ ସତର୍କ ହେଇକି ରହନ୍ତି, ନାଇଁ କି? ତ ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ଯେ ପିଲାକୁ ଜ୍ୱର ହେଲା ବା ଥଣ୍ଡା ହେଲା ଯେକୌଣସି ପ୍ରକାର ରୋଗ ହେଉନା କାହିଁକି, କେତେବେଳେ କେଉଁ ପରିସ୍ଥିତିରେ ଆମେ ଡକ୍ଟରଙ୍କୁ ଦେଖାଇବା କଥା?
3: ଆଜ୍ଞା ମ୍ୟାଡ଼ାମ୍, ଧନ୍ୟବାଦ ଏହି ପ୍ରଶ୍ନ ପଚାରିଥିବାରୁ। ଯେମିତି ଆପଣ କହିଲେ, ବଡ଼ ଲୋକଙ୍କୁ ରୋଗ ହେଲେ କିମ୍ବା କିଛି ବି ଅସୁବିଧା ହେଲେ ଏତେ ବ୍ୟସ୍ତ ହେଉନା, କିନ୍ତୁ ଶିଶୁମାନଙ୍କୁ ରୋଗ ହେଲେ ଆମେ ବହୁତ ବ୍ୟସ୍ତ ହୋଇଯାଉ। କାରଣ ହେଉଛି ଶିଶୁ କିଛି କହିପାରେନି, କିଛି ବି ସେ କହିପାରିବନି, ତ ଆମେ ବି ବେଳେବେଳେ ରୋଗକୁ ଦେଖିକି ଆମେ ଜାଣିପାରିବାନି ଯେ ଛୁଆର କ'ଣ ହେଇଛି, ମାନେ ଛୁଆକୁ ଦେଖିକି ତ ବାପା ମାଆ ହିସାବରେ ଆମେ ଜାଣିପାରିବା ନାହିଁ। ତ ସେଇଥିପାଇଁ ତ ପେଡିଆଟ୍ରିସିଆନ୍ ମାନେ ଅଛନ୍ତି, ତ ପେଡିଆଟ୍ରିସିଆନ୍ ମାନେ ଦେଖିକି ଡାଇଗ୍ନୋସିସ୍ କରନ୍ତି, ନା ଯେ ଛୁଆ କହିବ ସେ ଡାଇଗ୍ନୋସିସ୍ କରିବେ। ତ ଫାର୍ଷ୍ଟ କଥା ହେଲା, ଛୁଆକୁ କ'ଣ ହେଲେ, କ'ଣ ସିମ୍ପଟମ୍ସ ଆସିଲେ ଆମେ ହସ୍ପିଟାଲ ଯିବା।
0: ରୋଗ ପାଇଁ ବିଭିନ୍ନ ପ୍ରକାର ଲକ୍ଷଣ ଅଛି,
3: ହଁ ବିଭିନ୍ନ ରୋଗ ପାଇଁ ବିଭିନ୍ନ ଲକ୍ଷଣ ଅଛି। ତ ମୋଷ୍ଟଲି ଆମେ କହିପାରିବା ଯେ କିଛିଟା ମୁଁ ଆପଣଙ୍କୁ କହିବି, ସେଇ ସବୁ ଲକ୍ଷଣ ଯଦି ହୁଏ ତାହେଲେ ବାପା ମାଆମାନେ ନିହାତି ଡକ୍ଟରଙ୍କ ପାଖକୁ ଯିବେ କିମ୍ବା ହସ୍ପିଟାଲକୁ ଯିବେ। ଫାର୍ଷ୍ଟ ହେଲା ଅତ୍ୟଧିକ ଜ୍ୱର, ଏତେ ଜ୍ୱର ହେବ ଯେ ଛୁଆ ବିଲକୁଲ ଅନେଇ ପାରିବ ନାହିଁ, ଦେଖିପାରିବ ନାହିଁ, ଖାଇବାକୁ ଜମା ଇଚ୍ଛା କରିବ ନାହିଁ, ଅତ୍ୟ ପରିମାଣରେ ବାନ୍ତି ହେବା, ବାରମ୍ବାର ବାରମ୍ବାର ବାନ୍ତି ହେବା, କିମ୍ବା ଫିଟ୍ସ ମାରିବା, ଫିଟ୍ସ ମାନେ ବାତ, ବାତ ମାରିବ ଛୁଆର, ବାତ ମାରିବ ଯଦି ବି ନିହାତି ଆପଣ ଡକ୍ଟରଙ୍କୁ ପରାମର୍ଶ କରିବେ, କେଉଁ ପ୍ରକାର ବାତ କ'ଣ ହେଇଛି ସେ ସବୁ ଜାଣିବାର ଅଛି। କିମ୍ବା ଛୁଆକୁ ନିଶ୍ୱାସ ନେବାରେ କଷ୍ଟ ହୁଏ ଯଦି, କିମ୍ବା ଛୁଆ ଅଚେତ ହୋଇପଡ଼େ, ଛୁଆ ଯଦି ଅଚେତ ହେଇଗଲା, କିମ୍ବା ଛୁଆର ଡାଇରିଆ ପାଇଁ ତା'ର ଡିହାଇଡ୍ରେସନ୍ ହେଇଗଲା, ଜଳୀୟ ଅଂଶ ଦେହରେ ପୁରା କମିଗଲା, ଏହିସବୁ ଯଦି ଲକ୍ଷଣ ଥାଏ ଆମେ ନିହାତି ଛୁଆକୁ ନେବାକୁ ପଡ଼ିବ ହସ୍ପିଟାଲକୁ।
0: ଆପଣ ଯେମିତି କହିଲେ ଯେ ଅତ୍ୟଧିକ ଜ୍ୱର ଥିଲେ ଆମେ ହସ୍ପିଟାଲ ନେବା, ତ ଏଇ ଯେଉଁ ଜ୍ୱର ହୁଏ ପ୍ରାଥମିକ ଭାବରେ ଆମେ ଘରେ କ'ଣ କରିପାରିବା?
3: ହଁ ଦେଖନ୍ତୁ, ଛୁଆମାନଙ୍କୁ ତ ଜ୍ୱର ବହୁତ ସମୟରେ ହୁଏ, କାହିଁକି ନା ଆମେ କହିପାରିବା ଭାଇରାଲ ଇନଫେକ୍ସନ୍ ପେଡିଆଟ୍ରିକ୍ ଏଜ୍ ଗ୍ରୁପ୍ରେ ବହୁତ କମନ୍, ତ ଭାଇରାଲ ଇନଫେକ୍ସନ୍ କମିବାକୁ ବେଳେବେଳେ କେଉଁ କେଉଁ ପିଲାର 3 ଡେଜ୍ରେ କମିଯାଏ, କେଉଁ କେଉଁ ପିଲାର 5 ଦିନ ଲାଗେ, କେଉଁ କେଉଁ ପିଲାର ବେଳେବେଳେ 7 to 10 days, 7-10 ଦିନ ବି ଲାଗେ। ତ ଏଇ କମନ୍ ଭାଇରାଲ ଫିଭର ପାଇଁ ବୋଲି ଆମେ ୟୁଜୁଆଲି ଡେ ୱାନ୍ରେ ମୁଁ ତ କହିବି କେବେ ବି ଡକ୍ଟରଙ୍କ ପାଖକୁ ଯିବା ଦରକାର ନାହିଁ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆପଣ ଟେମ୍ପରେଚର, ଫାର୍ଷ୍ଟ ଛୁଆକୁ ଜ୍ୱର ଆସିଲା ଆପଣ ଟେମ୍ପରେଚର ରେକର୍ଡ଼ କରିବେ, ଆପଣ ଡିଜିଟାଲ ଥର୍ମୋମିଟର ନେବେ, ତାହାକୁ କାଖ ତଳେ ମାନେ ଆର୍ମପିଟ୍ରେ ଆପଣ ଦେଇକି ତାକୁ ରେକର୍ଡ଼ କରିବେ। ଯଦି ଆପଣଙ୍କର ଜ୍ୱର 100 degrees ଫାରେନହାଇଟ୍ ପହଞ୍ଚୁଛି ତାହେଲେ ଆପଣ ଓଜନ ହିସାବରେ ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ପାଇଥିବା ହଉ କିମ୍ବା କିଛି ସେଇ ପାଖାପାଖି ରେଞ୍ଜ

0: ଯେ ଆପଣ ପାରାସିଟାମଲ୍ ଦେଇପାରିବେ। ପାରାସିଟାମଲ୍ ହେଉଛି ପୁରା ସେଫ୍, ଆପଣ ତାକୁ ପ୍ରତି 4 4 ଘଣ୍ଟାକୁ ଥରେ ବି ଦେଇପାରିବେ, ଇଭେନ୍ 6 ଘଣ୍ଟାକୁ ଥରେ ହେଲା। ଜ୍ୱର ଆସିଲେ ଆପଣ ପାରାସିଟାମଲ୍ ଦେଇ ଚାଲିବେ, ଡିହାଇଡ୍ରେସନ୍ରୁ ଛୁଆକୁ ରକ୍ଷା କରିବେ। ଯେମିତିକି ଅତ୍ୟଧିକ ତରଳ ଖାଦ୍ୟ କିଛି ଦେଲେ କିମ୍ବା ସଫିସିଏଣ୍ଟ ପାଣି ପିଇବାକୁ ଦେଲେ, ଏମିତି କରି ତାକୁ ଡିହାଇଡ୍ରେସନ୍ରୁ ରକ୍ଷା କରିବେ ଏବଂ ପାରାସିଟାମଲ୍ ଦେବେ। ସ୍ପଞ୍ଜିଂ କରିବେ ମାନେ ଓଦା କପଡ଼ାରେ ପୁରା ବଡି ପୋଛିବେ। ଏହା ହେଉଛି ଜ୍ୱର ପାଇଁ ଆପଣଙ୍କର ପ୍ରାଥମିକ ସେ ମାନେ
1: ଜ୍ୱରଟା ତ ଏମିତି ଖାଲିରେ ଜ୍ୱର ହୁଏନି, ଯେମିତି ହେଲେ ବି ସର୍ଦ୍ଦି କାଶଟା ତା ସହିତ ଲାଗିକି ଥାଏ।
0: ଆଜ୍ଞା,
1: ତ ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ?
0: ସର୍ଦ୍ଦି କାଶ ଯଦି ବି ହେଲା ଆପଣ ଭୟ ହେବା ଦରକାର ନାହିଁ। କାଶ ହେଉଛି ଆମର ଗୋଟେ ପ୍ରୋଟେକ୍ଟିଭ୍ ମେକାନିଜମ୍। ଆମର ଯେଉଁ ଫ୍ଲେଗମ୍ ହୁଏ, ସେ ଫ୍ଲେଗମ୍କୁ ସିଏ ବାହାର କରିବା ପାଇଁ ଆମର କାଶ ହୁଏ। ତ ଏହା ଗୋଟେ ବଡ଼ିର ପ୍ରୋଟେକ୍ଟିଭ୍ ମେକାନିଜମ୍। ଏହା ପାଇଁ ଆମେ ସବୁବେଳେ ମେଡ଼ିସିନ୍ ଦେବାଟା ଦେବା କଥା ନୁହଁ, ଠିକ୍ କଥା ନୁହଁ। ତ ସେଥିପାଇଁ ଆପଣ, ସେଥିରେ ବି ମୁଁ କହିବି ହାଇଡ୍ରେସନ୍ ହିଁ ଦରକାର। ହାଇଡ୍ରେସନ୍ ଯଦି ଆପଣ ମେଣ୍ଟେନ୍ କରୁଛନ୍ତି, ବେଳେବେଳେ ମୋ ପାଖକୁ ପେସେଣ୍ଟମାନେ ଆସନ୍ତି, ପଚାରନ୍ତି ମ୍ୟାଡ଼ାମ୍ ବେଳେବେଳେ ଗୋଟେ ଗୋଟେ ଥର ଖାସୁଛି। ମୁଁ ଭାବେ, ମୁଁ ସେମାନଙ୍କୁ ବି କୁହେ କାହିଁକି ଆସିଲେ ଆପଣ, ଦରକାର ନାହିଁ। ଗୋଟେ ଗୋଟେ ଥର ଦିନରେ କେତେବେଳେ ଗୋଟେ ଥର କାଶିଲା, ତ ତା ପାଇଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ନାହିଁ।
1: ମା'ମାନେ
0: ଟିକେ ବ୍ୟସ୍ତ ହୋଇଯାଆନ୍ତି, ମୁଁ ସେମାନଙ୍କୁ ବୁଝାଇ ଦିଏ, କାଉନ୍ସିଲିଂ କରେ ଯେ ଏମିତି ବେଳେବେଳେ କାଶ ହେଲେ ଆସିବା ଦରକାର ନାହିଁ। କାଶ ଲାଗି ରହିଲା ଆପଣଙ୍କର ଘଣ୍ଟା ଘଣ୍ଟା ଧରି କାଶ ଲାଗି ରହିଲା, କାଶ ଛୁଆ କାଶି କାଶି ବାନ୍ତି କରିଦେଲା କିମ୍ବା ଶ୍ୱାସ ନେବାରେ କଷ୍ଟ ହେଲା, ଏହିସବୁ ହେଲେ ଆପଣ ଦରକାର ହୁଏ ଡକ୍ଟରଙ୍କ ପାଖକୁ ଯିବା। କାହିଁକିନା ଆମେ ଦେଖୁ ଆଉ କିଛି କାଶ ସହିତ ଅଲଗା କିଛି ପ୍ରୋବ୍ଲେମ୍ ଅଛି କି, ମାନେ କଫ ଜମିଛି କି, ଛାତିରେ କଫ ଜମିଛି କି, ସେତେବେଳେ ସେସବୁ ଆସେ। ସାଧାରଣ କାଶ ଆଉ ଥଣ୍ଡା ପାଇଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକତା ନାହିଁ, ବୁଝିପାରିଲେ?
1: ଏଇ ଯେଉଁ କହିଲେ ଯେଉଁ ଜ୍ୱର ଅଧିକ ହୁଏ, ଜ୍ୱର କମିଯାଏ, ଆମେ ପ୍ରାଥମିକ ଚିକିତ୍ସା କରିବା ଜୋର ଜ୍ୱର ହେଲେ, ଏ ଯେଉଁ ନିମୋନିଆଟା ଆମେ ଜାଣିଛେ ଯେ ପ୍ରାୟତଃ ମାନେ ସାଧାରଣ କୁହନ୍ତି ଯେ ନିମୋନିଆଟା ଡେଞ୍ଜରିୟସ୍, ତ ତାର ଲକ୍ଷଣଟା କ'ଣ? ଆମେ ଲକ୍ଷଣ ଦେଖିଲେ ଜାଣିବା ଯେ ହଁ ଏଇଟା କଲେ ନିମୋନିଆର, ଆମେ ଡକ୍ଟର ପାଖକୁ ଯିବା।
0: ଆଜ୍ଞା, ଦେଖନ୍ତୁ ନିମୋନିଆ ଗୋଟେ କିଛି ବର୍ଷ ତଳେ ଥିଲା, ଏହା ଗୋଟେ ଡେଞ୍ଜରସ୍ ଡିଜିଜ୍ ଥିଲା ବିଲୋ 5 ଇୟର୍ ଚିଲଡ୍ରେନ୍ ମାନଙ୍କର, କାହିଁକିନା ଏଥିରେ ଡେଥ୍ ରେଟ୍ ବହୁତ ଅଧିକା ଥିଲା। ଏହାର କାରଣ ଥିଲା, ଏକ ତ ମୁଁ ଯେମିତି କହିଲି, ଛୁଆମାନେ ସେମାନେ କିଛି କହିପାରିବେନି, ବାପା ମାଆ ବି ଜାଣିପାରୁନଥିଲେ, କିନ୍ତୁ ଏବେ ଧୀରେ ଧୀରେ ସଚେତନତା ବଢ଼ିଲାଣି, ବାପା ମାଆ ବି ସଚେତନ ହେଲେଣି ନିମୋନିଆ ପାଇଁ। ନିମୋନିଆ କ'ଣ? ନିମୋନିଆ ହେଉଛି ଆପଣଙ୍କର ଲଙ୍ଗସ୍ରେ ମାନେ ଫୁସ୍ଫୁସ୍ର ଇନଫେକ୍ସନ୍, ସଂକ୍ରମଣ ଯେକୌଣସି କାରଣରୁ ହେଇପାରେ, ଭାଇରସ୍ ବି ହେଇପାରେ, ବ୍ୟାକ୍ଟେରିଆଲ ଇନଫେକ୍ସନ୍ ବି ହେଇପାରେ। ତ ଏହି ରୋଗରେ ଲକ୍ଷଣ କ'ଣ ହୁଏ ଆମେ ଜାଣିବା ଦରକାର। ନିମୋନିଆ ଲଙ୍ଗସ୍ରେ ଇନଫେକ୍ସନ୍ ଜାଣିଲେ, କିନ୍ତୁ କ'ଣ ଲକ୍ଷଣ ହେଲା ଆମେ ସସ୍ପେକ୍ଟ କରିବା ଯେ ନିମୋନିଆ ବୋଲି। ତ ମେନ୍ଲି ଏହାର ସିମ୍ପଟମ୍ସ ହେଉଛି ଜ୍ୱର ହେବା, ବହୁତ ହାଇ ଗ୍ରେଡ୍ ଫିଭର ଆସିବ, କାଶ ହେବ, ଆଉ ଶ୍ୱାସ ନେବାରେ କଷ୍ଟ ହେବ, ଛୁଆ ଶ୍ୱାସ ନେଇପାରିବନି, ଧଇଁ ସଇଁ ହେବ।
1: ଆମେ ଛାତି ଭିତରକୁ ଖାଇବା, ଏଠି ଗୋଟେ କଲ୍ ଆସେ।
0: ଆଜ୍ଞା ଆଜ୍ଞା,
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର। ଆପଣଙ୍କ ନାଁଟା କହିଲେ? ଦୋଲଗୋବିନ୍ଦ ବାବୁ, ଭଲ ଅଛନ୍ତି କି ଆପଣ?
2: ଭଲ ଅଛି, ଭଲ ଅଛି ମ୍ୟାଡ଼ାମ।
1: ଝାରସୁଗୁଡ଼ାରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି?
2: ଶୁଣୁଛି ମ୍ୟାଡ଼ାମ, କିନ୍ତୁ ଆପଣ ପ୍ରୋଗ୍ରାମରେ ନାଇଁ କହିବାର ନା ଘୋଷଣା ଆଗରୁ, ସେଇଟା ଟିକେ ଅସୁବିଧା ହେଉଛି ବାର ବାର।
1: ନା ନା ନା, ଆମର କାର୍ଯ୍ୟକ୍ରମରେ ଆମେ ଜଣେଇଥିଲୁ, ବୋଧହୁଏ ଆପଣ ଜାଣିପାରି ନାହାନ୍ତି। ଆଜି ଆମ ପାଖରେ ଶିଶୁ ବିଶେଷଜ୍ଞ ଅଛନ୍ତି, ଯେଉଁ ପେଡିଆଟ୍ରିକ୍ ଆମେ କହୁଛୁ, ସେଇ ପିଲାମାନଙ୍କର ରୋଗକୁ ନେଇକି ଯେଉଁ ଡକ୍ଟର ଅଛନ୍ତି। ଆଜି ମ୍ୟାଡ଼ାମ୍ ଆସିଛନ୍ତି, ମୀନାକ୍ଷୀ ମ୍ୟାଡ଼ାମ୍। ଆପଣଙ୍କର କ'ଣ ସମସ୍ୟା ରହିଛି, ନା ଜାଣିବାକୁ ଚାହୁଁଛନ୍ତି, ନା ପରାମର୍ଶ ନେବାକୁ ଚାହୁଁଛନ୍ତି, କଥା ହୁଅନ୍ତୁ, ଶୁଣୁଛନ୍ତି ମ୍ୟାଡ଼ାମ୍?
2: ହଁ ମ୍ୟାଡ଼ାମ୍ ନମସ୍କାର।
0: ନମସ୍କାର
2: ମ୍ୟାଡ଼ାମ୍, ସେ ମୋର ଗୋଟେ ଆମର 5 ବର୍ଷର ଗୋଟେ ଝିଅ ଅଛି।
0: ଆଜ୍ଞା,
2: ତାର କଣ ହଉଛି ନା, ଏବେ ଥଣ୍ଡା ଆରମ୍ଭ ହେବ କି ମାନେ ଏବେ ତାର ଦେହଟା ପୁରାପୁରି ଥଣ୍ଡା ହେଇଯାଉଛି, ଆଉ ନାକରୁ ପାଣି
0: ବାହାରୁଛି,
2: ସେଇଟା କଣ କେମିତି କରିବ?
0: ପ୍ରବଳ ଥଣ୍ଡା ହେଇଛି ଆପଣ କହୁଛନ୍ତି, ଆପଣଙ୍କର 5 ବର୍ଷର ଛୁଆକୁ ପ୍ରବଳ ଥଣ୍ଡା ହେଇଛି,
1: ଦେହ ପୁରା ଥଣ୍ଡା ରହିଯାଉଛି, ତାଙ୍କର ନାକରୁ ପାଣି ବାହାରୁଛି, ସେଇଟା?
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ପ୍ରଥମ ତ ହେଲା ତାର ଓଜନ କେତେ?
2: ତାର ଓଜନ ଅଛି, ଆମେ ଆମର ଛୁଆର କେତେ ଓଜନ ଅଛି? 13 କେଜି।
0: ହଁ ଦେଖନ୍ତୁ, 5 ବର୍ଷର ଛୁଆ ଯଦି 13 କେଜି ହେଲା, ମାନେ ମୁଁ କହିବି ବହୁତ କମ୍ ଗ୍ରୋଥ, ବହୁତ ଖରାପ ଅଛି, କମ୍ ଅଛି। ତ ତାର ଏମିତି ଥଣ୍ଡାଟା ବାରମ୍ବାର ହୁଏ କି? ପ୍ରତି ବର୍ଷ ତ ଏହାକୁ ଆମେ କହୁ ଆଲର୍ଜିକ୍ ରାଇନାଇଟିସ୍, ବୁଝିପାରୁଛନ୍ତି? ମାନେ ଯେଉଁଠିକି ଛୁଆ ପ୍ରୋନ୍ ଅଛି ସବୁ ଆଲର୍ଜି ପାଇଁ, ୟୁଜୁଆଲି ରେନି ସିଜନ୍ ଆରମ୍ଭ ହେଲା ପରେ ଏସବୁ ଅସୁବିଧା ଆରମ୍ଭ ହୁଏ। ଦେଖନ୍ତୁ, ଆପଣ ଘର ପାଖରେ କିଛି ଆଲର୍ଜି ପ୍ରୋନ୍ ଡଷ୍ଟ କିଛି ବେଶୀ ଅଛି କି, ଡଷ୍ଟ ଏରିଆ ଅଛି?

0: ଆଖପାଖରେ
1: ଦଶ
0: ଆପଣଙ୍କର
1: ହଜାର ଖର୍ଚ୍ଚ ହେଲେ
0: ସ୍ୱଚ୍ଛତା ନାହିଁ କି?
1: ନାଇଁ ନାଇଁ ନାଇଁ ନାଇଁ ଏତେ ଦଶ ତ ନାଇଁ ଆମର ତ ପୁରା
0: ଠିକ
1: ଗାଁଟା
0: ଅଛି, ଠିକ ଅଛି, ଠିକ ଅଛି,
1: ଘର
0: ଶୁଣନ୍ତୁ
1: ମାନେ ଗାଁ ଭିତରେ
0: ହଁ
1: ଅଛି।
0: ଶୁଣନ୍ତୁ ଶୁଣନ୍ତୁ, ଫାର୍ଷ୍ଟ ହେଲା ଆପଣ ତିନି ଚାରିଟା କଣ୍ଡିସନ ଦେଖିବେ ଯେଉଁଥିରେ କି ଛୁଆର ଥଣ୍ଡା କାହିଁକି କମେନି। ପ୍ରଥମତଃ ହେଲା ଛୁଆ ଦୁର୍ବଳ ରହିବା, ଅତ୍ୟନ୍ତ ଦୁର୍ବଳ ହେବା ଯୋଗୁଁ, ୱେଟ୍ କମ୍ ରହିବା ଯୋଗୁଁ ତାର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଯେଉଁଥିରେ କି ବାରମ୍ବାର ଥଣ୍ଡା ଲାଗି ରୁହେ। ଦ୍ୱିତୀୟ ହେଲା ଆଉ କିଛି ଅଦର ଡିଜିଜ୍ ଅଛି କି, ଛୁଆର ଆଉ କିଛି ପ୍ରୋବ୍ଲେମ୍ ଅଛି କି। ତୃତୀୟ ହେଲା ପଲ୍ୟୁସନ୍, ପଲ୍ୟୁସନ୍ ଯେମିତି ମୁଁ କହିଲି ଏଇଦର ଇନ୍ଡୋର୍ ପଲ୍ୟୁସନ୍ ନହେଲେ ଆଉଟଡୋର୍ ପଲ୍ୟୁସନ୍। ୟୁଜୁଆଲି କ'ଣ ହୁଏ, ଛୁଆ 5 ବର୍ଷ ପରେ ସ୍କୁଲ ଗଲାଣି, ଛୁଆ ସ୍କୁଲ ଗଲାଣି ହଁ, ତ ଛୁଆ ସ୍କୁଲ ଗଲେ ବି କ'ଣ ହୁଏ, ନିଜ ସାଙ୍ଗସାଥିଠୁ ବି ଇନଫେକ୍ସନ୍ ନେଇକରି ଆସନ୍ତି ଘରକୁ, ତ ସେତେବେଳେ ବି ଛୁଆଙ୍କୁ ବାରମ୍ବାର ଭାଇରାଲ୍ ଇନଫେକ୍ସନ୍ ହେବ, ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ହେବ, ତ ସେଇଥିରୁ ଥଣ୍ଡା ହୁଏ। ଥଣ୍ଡା ହେଲେ ସେଟା କିଛି ପ୍ରୋବ୍ଲେମ୍ ନୁହଁ, ଯଦି ଅତ୍ୟଧିକ ଥଣ୍ଡା ହୁଏ ତାହେଲେ ଆପଣ କିମ୍ବା ଅଲଗା କିଛି ସିମ୍ପଟମ୍ସ ଆସେ, ଯେମିତିକି କାଶ, ରାତିରେ କାଶ ହେବା, ଛୁଆ ଶୋଇ ନ ପାରିବା, ଧଇଁ ଶୋଇଁ ଲାଗିବା, କିମ୍ବା ଅଧିକ କିଛି ଜ୍ୱର ନ ଛାଡ଼ିବା, ମାସରେ 2-3 ଥର ଜ୍ୱର ଆସିବା, ଏସବୁ ପ୍ରୋବ୍ଲେମ୍ ହେଲେ ଆପଣ ଡାକ୍ତରଙ୍କ ପାଖକୁ,
1: ତାକୁ ମାସରେ ମାସରେ 2-3 ଥର ଜ୍ୱର ହେଉଛି
0: ତ ତାକୁ ଦେଖେଇବାକୁ ପଡ଼ିବ, ଆପଣ ଡକ୍ଟରଙ୍କ ପାଖକୁ ପରାମର୍ଶ ନେବାକୁ ପଡ଼ିବ, କିଛି ପ୍ରୋବ୍ଲେମ୍ ରହୁଛି କି ଟିକେ ଦେଖିବାକୁ ପଡ଼ିବ, ହେଲା, ଆଲର୍ଜି ରହୁଛି କି ସାଇନୋସାଇଟିସ୍ ରହୁଛି କି ଟିକେ ଦେଖିବାକୁ ପଡ଼ିବ।
2: ଯେହେତୁ ଆପଣଙ୍କର ଝିଅକୁ ବାର ବାର ଏମିତି ହେଉଛି ଜଣାଉଛନ୍ତି, ତ ମ୍ୟାଡ଼ାମଙ୍କ କହିବା ଅନୁସାରେ ଆପଣ ଆପଣଙ୍କ ନିକଟସ୍ଥ ଚିକିତ୍ସାଳୟକୁ ଯାଇକି ଥରେ ଡକ୍ଟରଙ୍କୁ ଦେଖେଇ ଦିଅନ୍ତୁ, ହେଲା, ଦେଖେଇ ଦେଇକି ଆପଣଙ୍କ କ'ଣ ପାଇଁ ରୋଗଟା ଜଣାପଡ଼ିଗଲେ ତାର ଚିକିତ୍ସାଟା ଆରମ୍ଭ କରିଦେବାଟା ଭଲ, ଆପଣଙ୍କ ପାଇଁ ଯେତେ ଜଲ୍ଦି କରିବେ ସେଇଟା ସେତେ ଭଲ। ରହିଲୁ, ନମସ୍କାର।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମାକେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
5: ହ୍ୟାଲୋ,
2: ନମସ୍କାର।
5: ନମସ୍କାର,
2: କିଏ କହୁଥିଲେ?
5: ମୁଁ ସୂର୍ଯ୍ୟସ୍ନାଥ ପଟ୍ଟନାୟକ କହୁଥିଲି, କୋରାପୁଟ ଜିଲ୍ଲା ସୁନାବେଡ଼ାରୁ।
2: ସୂର୍ଯ୍ୟସ୍ନାଥ ବାବୁ କୋରାପୁଟରୁ କହୁଛନ୍ତି, ଆପଣ ଆମର ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିଛନ୍ତି?
5: ଆଜ୍ଞା, ମୁଁ ଶୁଣେ ଆପଣଙ୍କର କାର୍ଯ୍ୟକ୍ରମ।
2: ଖୁସି ଲାଗିଲା। ଆପଣ ଜାଣିଥିବେ ତାହେଲେ ଆଜି ଆମ ପାଖରେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ମ୍ୟାଡ଼ାମ୍ ଅଛନ୍ତି। ଆପଣ କ'ଣ ଜାଣିବାକୁ ଚାହୁଁଛନ୍ତି ନା ପରାମର୍ଶ ନେବାକୁ ଚାହୁଁଛନ୍ତି, କ'ଣ ସମସ୍ୟା ରହିଛି ପଚାରନ୍ତୁ, ମ୍ୟାଡ଼ାମ୍ ଶୁଣୁଛନ୍ତି।
5: ନମସ୍କାର।
0: ନମସ୍କାର,
5: ଯେହେତୁ ଆଜି ମ୍ୟାଡ଼ାମ୍ ଆସିଛନ୍ତି ସ୍ପେଶାଲିଷ୍ଟ, ଆଜିକା ଡେଟ୍ରେ ଯେଉଁ ନ୍ୟୁଲି ପ୍ୟାରେଣ୍ଟସ୍ ହେଉଛନ୍ତି, ବାପା ମା ମାନେ ନ୍ୟୁଲି ନ୍ୟୁଲି ପ୍ୟାରେଣ୍ଟସ୍ ହୁଅନ୍ତି, ସେମାନେ କ'ଣ ଏମିତି ଭୁଲ କରନ୍ତି ଯେଉଁଟାକି ପିଲାର ହେଲ୍ଥ ଉପରକୁ ଏଫେକ୍ଟ କରେ?
0: ହେଲ୍ଥ ଉପରକୁ ଏଫେକ୍ଟ କରେ, ଠିକ୍ ଅଛି, ଧନ୍ୟବାଦ ଏ କ୍ୱେଶ୍ଚିନ୍ ପଚାରିବା ପାଇଁ। ଆଜିକାଲି ଦେଖନ୍ତୁ ସମସ୍ତଙ୍କ ଘରେ ଦେଖନ୍ତୁ ଗୋଟେ ଗୋଟେ ହିଁ ଛୁଆ ଥାଏ, ମୋଷ୍ଟଲି ଦେଖିବେ ଗୋଟେ ଛୁଆ ହିଁ ଥାଏ। ତ ବାପା ମା ଫାର୍ଷ୍ଟ ଛୁଆ ଜନ୍ମ ହେଲା ପରେ କ'ଣ କରନ୍ତି, ଫାର୍ଷ୍ଟ ଛୁଆ ଜନ୍ମ ହଉ ହଉ ମାଆର ଗୋଟେ ହିଁ ଟେନସନ୍ ଥାଏ ଯେ ଛୁଆ କେମିତି ଓଜନ ବଢ଼ିବ, ଫାର୍ଷ୍ଟ ଟେନସନ୍ ହେଲା ସେଇଟା, ମାଆ ଭାବେ ମୋ ଛୁଆ କେମିତି କାଲିକି ହିଁ 5 କେଜି ହେଇଯିବ। ତ ପ୍ରଥମେ ଜନ୍ମ ପିଲାକୁ ଆମେ କ'ଣ କହୁ, କେବଳ ମାଆ କ୍ଷୀର ଦେବ, ମାଆ କ୍ଷୀର ମାଆ କ୍ଷୀର ମାଆ କ୍ଷୀର, ଜମା ଅଲଗା କ୍ଷୀର ଦିଆ ହେବ ନାହିଁ। କିନ୍ତୁ ସେଇ ମାଆ କ'ଣ କରେ, ତାର ମାଆ ମାନେ ଛୁଆର ଅଜା ଆଈ ଆଉ ଜେଜେମା ଜେଜେବାପା ସେମାନଙ୍କ କଥା ଶୁଣି ଡବା କ୍ଷୀର ଦେଇଦିଅନ୍ତି। ତ ସେଇଥିରେ ଯେତିକି ଇନଫେକ୍ସନ୍ ଆପଣଙ୍କର ହେବ, ଡାଇରିଆ ନିମୋନିଆ, ସେଇଟା ପ୍ରଥମ ଭୁଲ ମାଆ ବାପା କରନ୍ତି। ଦ୍ୱିତୀୟ ଭୁଲ କ'ଣ କରନ୍ତି, ଯେତେବେଳେ ଧୀରେ ଧୀରେ ପିଲା 6 ମାସ ପରେ ଆମେ ଯେତେବେଳେ ଆମେ ଷ୍ଟାର୍ଟ କରୁ ବାହାର ଖାଦ୍ୟ ଷ୍ଟାର୍ଟ କରୁ, ସେମି ସଲିଡ୍ ଖାଦ୍ୟ ଷ୍ଟାର୍ଟ କରୁ, ସେତେବେଳେ କ'ଣ କରନ୍ତି, ପ୍ରପର୍ ୱିନିଂ ଟାଇମ୍ ଯେତେବେଳେ ଆସେ ସେତେବେଳେ ପ୍ରପର୍ ୱିନିଂ କରନ୍ତି ନାହିଁ, ସେଇ କ୍ଷୀର ଦେଇକି ରଖନ୍ତି ବର୍ଷେ ଯାଏଁ। ବର୍ଷେ ପରେ ଆସିବେ କହିବେ ମ୍ୟାଡ଼ାମ୍ ଏବେ ଆମେ ଦେବୁ ବାହାର ଖାଦ୍ୟ, ତମେ 6 ମନ୍ଥରେ ନିୟମ ଅନୁସାରେ ଆପଣ 6 ମନ୍ଥ ପରେ ହିଁ ୱିନିଂ ଷ୍ଟାର୍ଟ କରିବେ। 6 ମନ୍ଥ ପରେ ଯଦି ଆପଣ ଯଦି 1 ଇୟର୍ ପରେ ଷ୍ଟାର୍ଟ କରୁଛନ୍ତି, ପିଲାର ଗ୍ରୋଥ ଫଲ୍ଟରିଂ ହେବ, ଗ୍ରୋଥ ହେବ ନାହିଁ, ଡେଭଲପମେଣ୍ଟରେ ବି ନାନାଦି ଅସୁବିଧା ହେବ। ତା ସହ ସେ ଥାର୍ଡ଼ ଭୁଲ କ'ଣ କରୁଛନ୍ତି, ଥାର୍ଡ଼ ଭୁଲ ଏଇଆ ହେଲା, ସେମାନେ ବିଲୋ 1 ଇୟର୍ ହିଁ ଛୁଆକୁ ସ୍କ୍ରିନ୍ ଏକ୍ସପୋଜର୍ କରୁଛନ୍ତି, ମୋବାଇଲ ଟିଭି ଏସବୁକୁ ଆଡ଼ାପ୍ଟ କରାଉଛନ୍ତି। ଆଉ ଆଜିକାଲି ତ ହାଇଜିନ୍ ଦେଖିବେ, ଆଗେ ଥିଲା ହାଇଜିନ୍ ମେଣ୍ଟେନ୍ କରୁନଥିଲେ, ପ୍ୟାରେଣ୍ଟସ୍ ମାନେ ହାଇଜିନ୍ ମେଣ୍ଟେନ୍ କରୁନଥିଲେ, କିନ୍ତୁ ଏବେ

0: ଏଜୁକେଟେଡ୍ ପ୍ୟାରେଣ୍ଟସ୍ ଦେ ଆର୍ ଏବଲ୍ ଟୁ ମେଣ୍ଟେନ୍ ହାଇଜିନ୍, ସେମାନେ ହାଇଜିନ୍ ମେଣ୍ଟେନ୍ କରୁଛନ୍ତି, କିନ୍ତୁ ଏହି ଯେଉଁ ଭୁଲ ଗୁଡ଼ାକ
1: ଛୋଟିଆ ଛୋଟିଆ
0: କରୁଛନ୍ତି,
1: ଭୁଲଟା ଜାଣିପାରୁନାହାନ୍ତି,
0: ହଁ
1: ଗୋଟେ ବଡ଼ ଅସୁବିଧା ହେଉଛି ପିଲାଙ୍କ ହେଲ୍ଥ
0: ହଁ
1: ଉପରେ।
0: ହଁ ତ ଆଉ ବହୁତ ଥର ଏମିତି ହୁଏ ସେମାନେ ଛୁଆର ଡେଭଲପମେଣ୍ଟକୁ ଗୁରୁତ୍ୱ ଦେଉନାହାନ୍ତି, ଛୁଆର ଡେଭଲପମେଣ୍ଟ କେଉଁଥିରେ ଅଛି, ସେମାନଙ୍କୁ ଦରକାର ପ୍ଲେଫୁଲ୍ ଏନ୍ଭାୟରମେଣ୍ଟ, ପ୍ଲେଫୁଲ୍ ଏନ୍ଭାୟରମେଣ୍ଟ ଆଉ ସ୍ନେହମୟ ପରିବେଶ, ମାନେ ଯେମିତିକି ଫାଦରଲି ଲଭ୍ ପାଉଥିବେ ଜେଜେମା ଜେଜେବାପା ଆଈ ଅଜା, ଗୋଟେ ଆମର ଜଏଣ୍ଟ ଫ୍ୟାମିଲିରେ, ହଁ ସେଇ ଫ୍ୟାମିଲିରେ ଯେଉଁ ସ୍ନେହଟା ମିଳେ ସେଇ ପ୍ୟାରଟା ମିଳି ମିଳିପାରୁନି ଛୁଆମାନଙ୍କୁ। ମୁଁ କହିବି ମୋଷ୍ଟଲି ଏହି ତିନିଟା ପ୍ରୋବ୍ଲେମ୍, ମାନେ ଓଭର ଫିଡିଂ ହେଉଛି, ସ୍କ୍ରିନ୍ ଏକ୍ସପୋଜର ବେଶୀ ହେଉଛି, ଟିଭି ମୋବାଇଲ ଏକ୍ସପୋଜର ଅଧିକ ହେଉଛି, ଆଉ ଯେଉଁ ଫ୍ୟାମିଲିର ଲଭ୍ ଆଉ କେୟାରଟା କମ୍ ମିଳୁଛି, ଏଇ ତିନିଟା ବେଶୀ ହୁଏ।
2: ଆଜ୍ଞା ବହୁତ ଭଲ କଥା ମନେ କଲେ। ଆଉ ଗୋଟିଏ ପ୍ରଶ୍ନ କରିଥିଲି
1: କୁହନ୍ତୁ
2: ମ୍ୟାଡମ, ଯୋଉ କହିଲେ ଯେ ମଦର ମିଲ୍କ ଯୋଉଟା କି ସବୁଠୁ ଭଲ ଥାଏ ପିଲା ପାଇଁ, ଏଇ ଜିନିଷଟିକି ମୁଁ ଗୋଟେ ଆଉ ଗୋଟେ ହାଇଲାଇଟ୍ କରିବା ପାଇଁ ଚାହୁଁଛି। ଆଜିକାଲି କିଛିଟା ଡକ୍ଟର ଅଛନ୍ତି ମାନେ ରିଲ୍ସ କରନ୍ତି, ମାନେ ଆୱେରନେସ ପାଇଁ, ସେକ୍ସୁଆଲ ଆୱେରନେସ ପାଇଁ, କଣ ଖାଦ୍ୟ ପାଇଁ ଭଲ କଣ ଖରାପ ନାହିଁ, ଯୋଉ ଆଜିକାଲି ଆସୁଛି ଫ୍ୟାକ୍ଟ୍ରି ମେଡ୍ ପ୍ରଡକ୍ଟ ଗୁଡାକ ଆସୁଛି, ଫର୍ମୁଲେଟେଡ୍ ମିଲ୍କ ଆସେ ଯେ ପିଲାର 8 ମାସ 6 ମାସ ହିସାବରେ ବର୍ଷିକ ହିସାବରେ, ଆଉ ଯୋଉ ସେରଲେକ୍ ଆଉ ଯୋଉ ଆସେ ପିଲା ଖାଇବା ପାଇଁ, ଏଇଟା ଭଲ ହେଲା ତାଠୁ ଯୋଉ ପାର୍କ ଯୋଉ ଆଗକାଳ ସେ ପିଲାମାନଙ୍କୁ
0: ଘରେ ବନେଇ। ଆଜ୍ଞା ଆଜ୍ଞା, ମୁଁ ମୋଠୁ ହଁ ମୁଁ କହିବାକୁ ଚାହୁଁଛି ଯେ ଅଲୱେଜ୍ ଅଲୱେଜ୍ ଅଲୱେଜ୍ କେବଳ ମା କ୍ଷୀର ହିଁ ଦିଅନ୍ତୁ, ମା କ୍ଷୀର ସବୁଠୁ ବେଷ୍ଟ। ପ୍ରଥମ ଛଅ ମାସ ଏକ୍ସକ୍ଲୁସିଭ୍ ବ୍ରେଷ୍ଟ ଫିଡ଼ିଙ୍ଗ ଏକ୍ସକ୍ଲୁସିଭ୍, ଯେଉଁ ମଦର୍ର ଏମିତି ବହୁତ ସ୍ପେସିଆଲ୍ ଆଣ୍ଡ ରେୟର୍ କଣ୍ଡିସନ୍ ଯେଉଁଥିରେ କି ଆପଣ ମା କ୍ଷୀର ଦିଆ ହେଇପାରେନି, ଯେମିତିକି ମଦର୍କୁ ଟିବି ହେଇଛି, ଟ୍ୟୁବରକୁଲୋସିସ୍ରେ, କାହିଁକିନା ବେବିକୁ ଦେଇପାରିବେନି ଆପଣ, ତ ସେତେବେଳେ ଆପଣ ଫର୍ମୁଲା ମିଲ୍କ ଉପରେ ଡିପେଣ୍ଡେଣ୍ଟ ହେବେ, ଆଉ ବାକି କିମ୍ବା ଅଦର ମାନେ ଗାଈ କ୍ଷୀର ଦେଇପାରିବେ, କି ତଥାପି ଆମେ ଗାଈ କ୍ଷୀର ମନା କରୁ। ତ ସେକେଣ୍ଡ ହେଲା, ଆପଣ ସବୁବେଳେ ଯଦି ମା କ୍ଷୀରର ବେନିଫିଟ୍ ତ ବହୁତ ସାରା ଅଛି, ବହୁତ ସାରା, ଯେମିତିକି ପିଲାର ଗ୍ରୋଥ ଡେଭଲପମେଣ୍ଟ ଆଉ ପିଲା ବହୁତ ସାରା ଇନଫେକ୍ସନରୁ ରକ୍ଷା ପାଏ, କିନ୍ତୁ ଯଦି ଯେତେବେଳେ ପିଲାକୁ 6 ମାସ ହେଇଯାଏ ତାପରେ କ'ଣ ହୁଏ, ମାଆର କ୍ଷୀର ଧୀରେ ଧୀରେ କମି ଆସେ, କାହିଁକିନା ସେତି ସିକ୍ରେସନ୍ ହିଁ ସେମିତି, ମାନେ ନେଚୁରାଲ ୱେଜ୍ ହିଁ ସେମିତି ଯେ 6 ମାସ ପରେ ଆପଣଙ୍କର ଧୀରେ ଧୀରେ ମଦର୍ ମିଲ୍କ କମିବା, ସିକ୍ରେସନ୍ କମିବା ଷ୍ଟାର୍ଟ ହୁଏ, ମାନେ ଆଉ ବେଶୀ ହୁଏନି, ଯେତିକି ପିଲାର ଡିମାଣ୍ଡ ଥାଏ ତା'ର, ଯେତିକି ନ୍ୟୁଟ୍ରିସନାଲ ରିକ୍ୱାୟାରମେଣ୍ଟ ଯେତିକି ଥାଏ ସେତିକି ଆଉ ହୁଏନି, ହୁଏ ତ ସେତେବେଳେ ଆପଣ ବେଳେବେଳେ ଦେଇପାରିବେ ଯଦି ମାଆର କ୍ଷୀର ସମ୍ପୂର୍ଣ୍ଣ ଭାବରେ। ଏବେ ଦେଖନ୍ତୁ କିଛି କିଛି ମା ଆସନ୍ତି କୁହନ୍ତି ନା ଆମର ପୁରା କମିଯାଇଛି, ବିଲକୁଲ ହେଉନାହିଁ, ସେତେବେଳେ କ'ଣ ଆମେ ଛୁଆକୁ କିଛି ନ ଦେଇ ରଖିବା, ସେତେବେଳେ ଆମେ ଦେବାକୁ ପଡ଼ିବ, ୱି ହାଭ୍ ଟୁ ଗିଭ୍। ବେଳେବେଳେ ଲାକ୍ଟେସନ୍ ଫେଲିଅର୍ ନେଇକି ଆସନ୍ତି ମଦର୍, ଡ୍ୟୁ ଟୁ ଷ୍ଟ୍ରେସ୍, ୱାର୍କିଂ ମଦର୍ସ ଥିବେ ସେମାନଙ୍କର ଷ୍ଟ୍ରେସ୍ ବହୁତ ହୁଏ, କାହିଁକିନା ଷ୍ଟ୍ରେସ୍ ଏଇଟା କ'ଣ ହର୍ମୋନାଲ୍ ସିକ୍ରେସନ୍, ତ ଷ୍ଟ୍ରେସ୍ରେ ଯଦି ମଦର୍ ରହିଲା ତାହେଲେ ବି ଆପଣଙ୍କର ସିକ୍ରେସନ୍ଟା କମିଯିବ, ତ ସେତେବେଳେ ଆପଣଙ୍କୁ ବାଧ୍ୟ ହେବେ ଆପଣ ଡିପେଣ୍ଡ କରିବେ ଡବା କ୍ଷୀର ଉପରେ। ଆଉ ହେଲା 6 ମାସ ପରେ, ହଁ 6 ମାସ ପରେର ଖାଦ୍ୟ, 6 ମାସ ପରେର ଖାଦ୍ୟ ହେଉଛି, ଦେଖନ୍ତୁ ମୁଁ କହିବି ସବୁ ହୋମ୍ ମେଡ୍ ଦିଅନ୍ତୁ, ହଁ ସବୁବେଳେ ହୋମ୍ ମେଡ୍ ଡାଏଟ୍ ଦିଅନ୍ତୁ, ଯେମିତିକି ଆପଣ ଛତୁଆ ଘରେ ବନେଇକି ଦେବେ, ସବୁ ପ୍ରକାର ମିଶେଇ ତାକୁ ଘରେ ନିଜେ ବନେଇବେ ଆଉ ଦେବେ, ତା ସହିତ ଖିଚଡ଼ି ଦେବେ, ରୁଟି ଦେଇପାରିବେ, ରୁଟି କ୍ଷୀର ଦେଇପାରିବେ, ରାଗି ଦେଇପାରିବେ, ଦଲିଆ ଦେଇପାରିବେ, ଭେଜିଟେବଲ୍ ସିଝା ଦେଇପାରିବେ, ସବୁ ଘର ତିଆରି ଜିନିଷ, ଫ୍ରୁଟ୍ସ ତ ନିହାତି ଦେଇପାରିବେ, ତ ଏସବୁ ହେଲା ଆପଣଙ୍କର ଘର ତିଆରି ଜିନିଷ ଉପରେ ବେଶୀ ଡିପେଣ୍ଡେଣ୍ଟ କରନ୍ତୁ। ଦେନ୍ ଆପଣ ପ୍ୟାକେଟ୍ ଫୁଡ୍, ପ୍ୟାକେଟ୍ ଫୁଡ୍କୁ କେହି ବି ରେକମେଣ୍ଡ କରିବେ ନାହିଁ, ଆଉ ଯିଏ କରୁଛନ୍ତି ସେ ଭୁଲ କରୁଛନ୍ତି ସବୁବେଳେ। ମୁଁ ତ କହିବି ଆପଣ 100%, ମୁଁ କ'ଣ କହିବି, ଆମର IMNCA ଫୁଡ୍ ବକ୍ସ କହୁଛି ଯେ ଆପଣ ଘର ତିଆରି ଖାଦ୍ୟ ହିଁ ଦିଅନ୍ତୁ ଛୁଆକୁ।
1: ବହୁତ ବହୁତ ଧନ୍ୟବାଦ, ବଢ଼ିଆ କଥା ପଚାରିଲେ। ଆମେ ଭାବୁଛୁ ଆମ ଶ୍ରୋତାବନ୍ଧୁମାନେ ଯେଉଁ ଶୁଣିଥିବେ ନିହାତି ଭାବରେ ତାକୁ କାମରେ ଲଗାନ୍ତୁ, ଯାହାଫଳରେ କି ଆମେ ଆମ ଶିଶୁକୁ ସୁସ୍ଥ ରଖିପାରିବା।
0: ଆଜ୍ଞା,
1: ଆପଣ ଯେଉଁ କହିଲେ ବି ଯେ କଥା ମଝିରେ ଯେଉଁ ଟୀକାକରଣ ବିଷୟରେ କହୁଥିଲେ, ସେ ଟୀକାକରଣଟା କାହିଁକି ଜରୁରୀ?
0: ହଁ, ତ ଟୀକାକରଣ ମାନେ ଇମ୍ୟୁନାଇଜେସନ୍, ତ ଦେଖନ୍ତୁ ଇମ୍ୟୁନାଇଜେସନ୍ ବହୁତ ଇମ୍ପୋର୍ଟାଣ୍ଟ ଛୁଆଙ୍କ ପାଇଁ। ଇମ୍ୟୁନାଇଜେସନ୍ରେ କ'ଣ ହୁଏ ନା, ଆମେ କିଛିଟା ନିର୍ଜୀବ ଜୀବାଣୁ ମାନେ କିଲ୍ଡ ବ୍ୟାକ୍ଟେରିଆ କିମ୍ବା ଭାଇରସ୍ କିମ୍ବା ଲାଇଭ୍ ବ୍ୟାକ୍ଟେରିଆ ଓ ଭାଇରସ୍, ସେଇଟା ଆମେ ଶରୀର ଭିତରକୁ ଦେଉ, ତ ସେଥିରେ କ'ଣ ହୁଏ, ଆଣ୍ଟିବଡ଼ି ସିକ୍ରେସନ୍ ବଢ଼େ, ବଡ଼ିର ଆଣ୍ଟିବଡ଼ି ସିକ୍ରେସନ୍ ବଢ଼େ, ତ ସେଇ ଆଣ୍ଟିବଡ଼ି ସିକ୍ରେସନ୍ ହେବା ଯୋଗୁଁ, ସିନ୍ଥେସିସ୍ଟା ବଢ଼ିବା ଯୋଗୁଁ, ଯେତେବେଳେ ଆମକୁ ଇନଫେକ୍ସନ୍ଟା ହୁଏ ସେତେବେଳେ ବଡ଼ି କ'ଣ କରେ, ଆଣ୍ଟିବଡ଼ି ରଖିଥାଏ, ତ ସିଏ ଆଟାକ୍ କରିବ ଆଉ ସେଇ ଇନଫେକ୍ସନ୍କୁ ବଢ଼ିବାକୁ ବଢ଼ିକୁ
1: ଦେବ
0: ଦେବନି।
1: ନାହିଁ
0: ତ ଏହା ଠିକ୍ ଏକ୍ଜାକ୍ଟ ଜିନିଷଟା ଆମେ ଟୀକାକରଣ ଦେଇ

0: ଏଇ ଛୁଆମାନଙ୍କୁ ଆମେ ବିଭିନ୍ନ ରୋଗରୁ ରକ୍ଷା କରିପାରିବା। ଏବେ ଦେଖନ୍ତୁ ଡାଇରିଆ, ଯେମିତି ଡାଇରିଆ ପାଇଁ ରୋଟା ଭାଇରସ୍ ଗଭର୍ଣ୍ଣମେଣ୍ଟ ଦେଉଛି, ମିଜିଲ୍ସ ପାଇଁ ଟୀକା ଦେଉଛି, ହେପାଟାଇଟିସ୍ ବି ପାଇଁ ଦେଉଛି, ଡିଫ୍ଥେରିଆ ପାଇଁ ଦେଉଛି, ତ ନାନାଦି ରୋଗ, ପୋଲିଓ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା, ପୋଲିଓ, ପୋଲିଓ ପାଇଁ ଟୀକା ଦେଇକି ଏବେ ତ ଇଣ୍ଡିଆରେ ପୋଲିଓ ଏଲିମିନେଟ୍ ବି ହୋଇଗଲାଣି। ତ ଏସବୁ ହେଉଛି ଆମ ଟୀକାକରଣର ବେନିଫିଟ୍ସ। ଆମର ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ୍ ଅଛି, ଲାଷ୍ଟ ହୋଇଥିଲା HPV ଭ୍ୟାକ୍ସିନେସନ୍ର କ୍ୟାମ୍ପେନ୍। ଏଇ ସବୁ ଯେଉଁ କ୍ୟାମ୍ପେନ୍ ହେଇଛି, ଆମ ଗଭର୍ଣ୍ଣମେଣ୍ଟ ଟ୍ରାଏ କରୁଛି ସବୁବେଳେ ମୋର୍ ଆଣ୍ଡ ମୋର୍ ଭ୍ୟାକ୍ସିନ୍ ଛୁଆଙ୍କୁ ଦେବ, ଆଉ ସବୁ ପ୍ରକାର ଭ୍ୟାକ୍ସିନ୍ ଆମ ଇମ୍ୟୁନାଇଜେସନ୍ ସେଡ୍ୟୁଲ୍ରେ ଆସିବ। ତା ଛଡ଼ା ଏକ୍ସଟ୍ରା ଭ୍ୟାକ୍ସିନ୍ ଗୁଡ଼ାକ ବି ଅଛି, ସେଗୁଡ଼ାକ ବି ପ୍ୟାରେଣ୍ଟସ୍ ମାନେ ସଚେତନ ହେଲେଣି, ଧୀରେ ଧୀରେ ସବୁ ଜାଗାରେ ପ୍ୟାରେଣ୍ଟସ୍ ସଚେତନ ହେଉଛନ୍ତି ଆଉ ନିଜ ଛୁଆକୁ ଭ୍ୟାକ୍ସିନେସନ୍ ଦେଉଛନ୍ତି।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ଆଜ୍ଞା ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ମୁଁ ଶ୍ରଦ୍ଧାଞ୍ଜଳି ସାହୁ କହୁଥିଲି, ଚନ୍ଦ୍ରମା ସାହିରୁ।
1: ଶ୍ରଦ୍ଧାଞ୍ଜଳି ଭଉଣୀ, ଆପଣ ଜାଣିଛନ୍ତି ଆଜି ଆମ ଘରରେ ଅଛନ୍ତି ପଡ଼ିଆଟିକ୍ ଡକ୍ଟର ମୀନାକ୍ଷୀ ମ୍ୟାଡ଼ାମ। ଆପଣଙ୍କର କ'ଣ ସମସ୍ୟା ରହିଛି, ନା ପରାମର୍ଶ ନେବେ, ନା କ'ଣ ଜାଣିବାକୁ ଚାହୁଁଛନ୍ତି, ପଚାରନ୍ତୁ।
2: ମୁଁ ଖାଲି ଜାଣିବା ପାଇଁ ଚାହୁଁଛି, ମୋର ଗୋଟେ 7 ମାସର ଛୁଆ ଅଛି।
0: ଆଜ୍ଞା।
2: କିନ୍ତୁ ସେ ମାନେ ଖାଇବା ପିଇବା ସବୁ ଠିକଠାକ୍ ଅଛି। ମୁଁ ଯେତେବେଳେ ଗୋଟେ ଡକ୍ଟରଙ୍କ ପାଖକୁ ନେଇଥିଲି, ତାହାକି ସେ ଏମିତି ସମସ୍ୟା ହେଇଥିଲା, ଜ୍ୱର ଟିକେ ହେଇଯାଇଥିଲା ବୋଲି କହିଲେ, ବହୁତ ଓଜନ ହେଇଯାଇଛି ପିଲାକୁ, ଆଉ ତାର ଖାଇବା ଆଣିକି କମ କରିଦିଅନ୍ତୁ। କିନ୍ତୁ ସେ ଯେହେତୁ ଖାଉଛି, ତ ଖାଇବା କମ କଲେ ତାକୁ କିଛି ଅସୁବିଧା ହବ ବୋଲି ଭାବିକି ମୁଁ ଆଉ ତାକୁ କିଛି କମ ବି କରିପାରୁନି ଖାଇବାଟା।
0: ଆଚ୍ଛା, ଠିକ ଅଛି। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ହେଲା, 7 ମାସରେ ଓଜନ କେତେ ଅଛନ୍ତି?
2: ତାର 11 କେଜି।
0: ହଁ, ତ ନିହାତି 7 ମାସରେ, ପୁଅ ନା ଝିଅ? ପୁଅଟେ। ତ 7 ମାସରେ 11 କେଜି ମାନେ ନିହାତି ଅଧିକ ଅଛି, ଯେଉଁଟା ଆମର 1 ଇୟର୍, ବର୍ଷେ ପରେ ଯାଇକି ବି 11 କେଜି ଆସିବ, ମାନେ ବର୍ଷେ 1 ଇୟର୍ କମ୍ପ୍ଲିଟ୍ ବେଳେ ଗୋଟେ ପୁଅ ପିଲାର 10.6 କେଜି ଥାଏ, ଏଠି ଆପଣଙ୍କର 11 କେଜି ଅଛନ୍ତି 7 ମାସରେ ହିଁ। ତ ନିହାତି ଅଧିକ ଅଛି, ଆମର ଯେଉଁ ଗ୍ରୋଥ୍ ଆମେ ମନିଟର କରୁ ଛୁଆଙ୍କର, ତ ଏଇଟା ନିହାତି ବହୁତ ଉପରକୁ ପଳାଉଛି, +2 ଷ୍ଟାଣ୍ଡାର୍ଡ଼ ଡେଭିଏସନ୍ରେ ପଳାଉଛି। ତ ଯେଉଁ ବି ଡକ୍ଟର ଆପଣଙ୍କୁ କହିଛନ୍ତି ଯେ ଖାଇବା କମ୍ କରନ୍ତୁ, ଭଲ କଥାଟେ କହିଛନ୍ତି, କିନ୍ତୁ ବେଳେବେଳେ ଆମର ଏଇ ଯେଉଁ ଓଜନ ବଢ଼ିବାର କାରଣ କ'ଣ, କାରଣ କ'ଣ ପାଇଁ ଓଜନ ବଢ଼େ, ତ ସେଇଟା ବି ଆମକୁ ଦେଖିବାକୁ ପଡ଼ିବ। ନାନାଦି କାରଣ ଥାଏ ଓଜନ ବଢ଼ିବାର, ଖାସ କରି ଦେଖନ୍ତୁ ଏଇ ବର୍ଷେ ତଳକୁ ଛୁଆର ଓଜନ ବଢ଼ିବାର ଅଲଗା କାରଣ ଥାଏ। ନ ଆମେ ଯେଉଁଟା ଆମେ କହୁ ମେଦବହୁଳତା, ମୋଟାପଣ, ଏଇଟା ୟୁଜୁଆଲି ବଡ଼ ଛୁଆଙ୍କୁ, 5 ବର୍ଷ ଉପରେ କିମ୍ବା 2 ବର୍ଷ ଉପର ଛୁଆଙ୍କୁ ଆମେ କହୁ ମେଦବହୁଳତା କିମ୍ବା ଓବେସିଟି, ଅଧିକ ସ୍ପାଇସ୍ ମାନେ କ୍ୟାଲୋରିଯୁକ୍ତ ଫୁଡ୍ ଖାଇବା ଯୋଗୁଁ ସେମାନଙ୍କର ଓଜନ ବଢ଼େ। କିନ୍ତୁ ବର୍ଷେ ତଳ ଛୁଆ ୟୁଜୁଆଲି ଆପଣ ଫାର୍ଷ୍ଟ 6 ମାସ କେଉଁ ତାକୁ ଫିଡିଂ କରେଇଥିଲେ, ବ୍ରେଷ୍ଟ ମିଲ୍କ ଦେଇଥିଲେ ନା ଆପଣ ତାକୁ? ହଁ, ତ ଆପଣ ଆପଣ ଯେହେତୁ ବାର୍ଥ ୱେଟ୍ କେତେ ଥିଲା?
2: 3.2
0: ଥିଲା ବାର୍ଥ ୱେଟ୍, ବି ଭଲ ଥିଲା। ଆପଣ 4 ମାସ ଯାଏଁ ମା କ୍ଷୀର ଦେଇଛନ୍ତି, ତାପରେ ଓଜନ ବଢ଼ିଛି, ଡବା କ୍ଷୀର ଦେଇଛନ୍ତି, ଓଜନ ବଢ଼ିଛି। ତ ଏବେ ଏହା ଫାର୍ଷ୍ଟ ଆମେ ଦେଖିବା ଯେ ଛୁଆର ଓଜନ ବଢ଼ିବାର କାରଣ କ'ଣ। ଫାର୍ଷ୍ଟ ହେଲା ଆପଣଙ୍କର ଥାଇରଏଡ଼୍ ସ୍କ୍ରିନିଂ କରିବା, ଅଲଗା ଟେଷ୍ଟ ସବୁ, ବ୍ଲଡ଼୍ ଟେଷ୍ଟ ସବୁ କରିବା, ବ୍ଲଡ଼୍ ଇନ୍ଭେଷ୍ଟିଗେସନ୍ କରିବା। ବେଳେବେଳେ କ'ଣ ହୁଏ, ଜେନେଟିକ୍ ଫ୍ୟାକ୍ଟର୍ସ ଥାଏ, ମାନେ ଯେମିତି ଘରେ ଯଦି କିଛି କାହାର ମେଦବହୁଳତା ଥାଏ, ତ ଛୁଆ ବି ଜିନ୍ସର ଡିଫେକ୍ଟ ଯୋଗୁଁ ବି ବେଳେବେଳେ ଆସେ, ବହୁତ ରେୟର୍, କିନ୍ତୁ ସେଗୁଡ଼ାକ ବହୁତ ରେୟର୍ ଥାଏ, ତଥାପି ଆମକୁ ଦେଖିବାକୁ ପଡ଼େ। ଆଉ ଦ୍ୱିତୀୟ ହେଲା, ଆପଣ ନିହାତି 6 ମାସ ପରେ ଆମେ ତ କହୁ ସୁଗର୍ ରିଚ୍ ଫୁଡ୍ କମ୍ ହିଁ ଦେବେ, ଘର ତିଆରି ଆପଣ ଦେଖନ୍ତୁ ସେରେଲାକ୍ ଯେଉଁ ଦେଇଦିଅନ୍ତି ମାଆମାନେ, ସେରେଲାକ୍ ଦେଇଦିଅନ୍ତି, ସେରେଲାକ୍ରେ ସୁଗାର ଅଂଶ ବହୁତ ଥାଏ, କିମ୍ବା ଆପଣ ଚିନି ମିଶାଇ ଦିଅନ୍ତି, ବହୁତ ମଦର ମୁଁ ଦେଖିଛି ଚିନି ମିଶାଇ ଦିଅନ୍ତି, ମିଲ୍କରେ ଇଭେନ୍ ଛୁଆ କ୍ଷୀର ପିଉନି, ସେ ଚିନି ମିଶାଇ ଦେବେ। ତ ଏଇ ଡିମେରିଟ୍ସ ଗୁଡ଼ାକ ରହୁଛି ଯେଉଁଟା ୱିନିଂ କଲାବେଳେ, ତ ଆପଣ ଫାର୍ଷ୍ଟ ସେଗୁଡ଼ାକ ଏଭଏଡ଼୍ କରନ୍ତୁ, ଓଭର ଫିଡିଂ କରନ୍ତୁ ନାହିଁ, ସେଇଟା ବି ଗୋଟେ ରିଜନ୍ ରହୁଛି ଓଜନ ବଢ଼ିଯିବାର। ହଁ, ତ ମିନିମମ୍ ହେଉଛି 6ରୁ 7 ଥର ଆପଣ ଦେବେ, ମାନେ ସେଥିରେ 3 ଟାଇମ୍ସ ମିଲ୍କ ଦେବେ, ଆଉ 3-4 ଟାଇମ୍ସ ଆପଣ ସେମିସୋଲିଡ଼ ଡାଏଟ୍ ଦେବେ। ସେମିସୋଲିଡ଼ ଡାଏଟ୍ରେ ଖିଚଡ଼ି ଦେବେ, ଖିଚଡ଼ିରେ କ'ଣ କ'ଣ ଆଡ଼୍ କରିବେ, ଭେଜିଟେବଲ୍ସ, ରାଇସ୍ ଆଣ୍ଡ ଡାଲ୍, ଏ 3ଟା ଜିନିଷ ଆଡ଼୍ କରନ୍ତୁ। ଆପଣ ଘି ଆଡ଼୍ କରିପାରିବେ, ଚିନି କିମ୍ବା ଆଉ କିଛି ଆଡ଼୍ କରିବେ ନାହିଁ। ବାକି ଏଇସବୁ ମୁଁ କହିଲି, ଦଲିଆ ଦିଅନ୍ତୁ, ରାଗି ଦିଅନ୍ତୁ, ଭେଜିଟେବଲ୍ସ ସିଝା ଦିଅନ୍ତୁ, ଆପଲ୍ ପ୍ୟୁରେ, କ୍ୟାରଟ୍ ପ୍ୟୁରେ ଦିଅନ୍ତୁ, ରୁଟି କ୍ଷୀର ଦିଅନ୍ତୁ, ହେଲା। ତ ୱିନିଂ ଯଦି ପ୍ରପର୍ କରିବେ ଆପଣ ଫାର୍ଷ୍ଟ, ଏବେ ଡାଏଟ୍ ଉପରେ ମୁଁ ଯେମିତି ବୁଝେଇଲି, ଆଇଡ଼ିଆଲ୍ ଡାଏଟ୍ କ'ଣ, ତାକୁ ସେଇ ଡାଏଟ୍ ଗୁଡ଼ାକ ଦିଅନ୍ତୁ, ରେଦର ଆପଣ ବାରମ୍ବାର ମିଲ୍କ ପିଆଇବା, ଓଭର ଫିଡିଂ କରିବା ଟିକେ କମେଇବେ, ଦେଖିବା ପୁଣି ଫଲୋଅପ୍ କରିଲେ ଜଣାପଡ଼ିବ ଯେ ହଁ ଛୁଆ ଧୀରେ ଧୀରେ ନର୍ମାଲ ୱେଟ୍କୁ ଆସିଲା, ତ ଠିକ୍ ଅଛି, ନାହିଁ ତ ଆମେ ଅଲଗା ରିଜନ୍ ଗୁଡ଼ାକ।

0: ଖୋଜିବା ଯେମିତି ମୁଁ କହୁଥିଲି ଆପଣଙ୍କୁ।
1: ବୁଝିପାରିଲେ ଶ୍ରଦ୍ଧାଞ୍ଜଳି ଭଉଣୀ, ଆପଣ ସେମିତି ଟିକେ କରନ୍ତୁ, ଖାଇବାରେ ଟିକେ ବାଧ୍ୟତାମୂଳକ ଇଚ୍ଛା ନଥିଲେ ବି ଟିକେ କମେଇ ଦିଅନ୍ତୁ, ପିଲାର ସ୍ୱାସ୍ଥ୍ୟ ପାଇଁ, ପିଲାର ସୁସ୍ଥତା।

0: इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। यह कार्यक्रम आकाशवाणी के दिल्ली केंद्र से प्रसारित किया गया।
1: ये आकाशवाणी दिल्ली है।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ୍ତ ରୁହନ୍ତୁ। ମୁଁ

ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲେ। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ
ଗୋଟିଏ ଛୋଟ ପଦକ୍ଷେପରୁ ହୋଇ

ପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ

ଖେଳାଇଥାନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆ ଠାରୁ ବହୁତ ଛୋଟ ହୋଇଥାଏ, ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ
ଋତ

0: କେହି ଆସି ଏଥିରେ ପରିବର୍ତ୍ତନ ଆଣିବ, ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକକୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକକୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ, ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି, ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି, ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର୍ ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରଣ।

0: ଶ୍ରୋତାବନ୍ଧୁ ମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ କରିବୁ ଆଜି ରାତି 8ଟାରେ ଆକାଶବାଣୀ ବଲାଙ୍ଗୀର।
2: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
3: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
3: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୃହିଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ, ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା
0: ଆଉ ମୁଁ ଆଶା ଜ୍ୟୋତି।

0: ଭଉଣୀମାନେ, ଆମେ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ ବିଷୟବସ୍ତୁ ଉପରେ ଚର୍ଚ୍ଚା କରିଥାଉ। ବିଭିନ୍ନ ବର୍ଗର ମହିଳାମାନେ ଆସି ଆମର କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି। ସେମାନଙ୍କର ପାରଦର୍ଶିତା ବିଷୟରେ ଆମ ଆଗରେ କହିଥାନ୍ତି, ଆଉ ସେଗୁଡ଼ିକ ଶୁଣିଲା ପରେ ନିହାତି ଭାବରେ ଆପଣମାନେ ଅନେକ ଗୁଡ଼ିଏ ଜିନିଷ ସେମାନଙ୍କଠାରୁ ଶିଖିବାକୁ ପାଇଥାନ୍ତି। ସେଇଟା ରୋଷେଇ ହେଉ, ସାହିତ୍ୟ ହେଉ, ବିଜ୍ଞାନ ହେଉ, କିମ୍ବା କୌଣସି କଳା ସଂସ୍କୃତି ଉପରେ ହେଉ, ନା କ'ଣ ପା?
1: ହଁ, ପୁରା ଠିକ୍ କହିଲ ଆଶା। ତେବେ ଭଉଣୀମାନେ, ଆପଣମାନେ ଜାଣି ଖୁସି ହେବେ ଯେ ଆଜି ଆମେ ଜଣେ ଏମିତି ମହିଳାଙ୍କୁ ପାଇଛୁ ଯିଏକି ଜଣେ ସୁସାହିତ୍ୟିକା। ସାହିତ୍ୟ ସାଧନରେ ତାଙ୍କର ପାରଦର୍ଶିତା ଲାଭ କରି ସମସ୍ତଙ୍କୁ କିଛି ନା କିଛି ଭେଟିଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି।
0: ଭଉଣୀମାନେ, ଯେହେତୁ ଆମେ ଆମ ଗହଣରେ ଜଣେ ସାହିତ୍ୟିକାଙ୍କୁ ପାଇଛୁ, ନିହାତି ଭାବରେ ତାଙ୍କ ସହିତ କିଛିଟା କଥାବାର୍ତ୍ତା ହେବା, ତାଙ୍କର କୃତିତ୍ୱ ବିଷୟରେ ଜାଣିବା, ଆଉ ସେ ଆଜି ଆମକୁ କ'ଣ ପଢ଼ିକି ଶୁଣେଇବେ ତାହା ମଧ୍ୟ ଶୁଣିବା। ତେବେ ମୋତେ ଯାହା ଲାଗୁଛି, ଭଉଣୀ ଆମକୁ ଗୋଟିଏ ସୁନ୍ଦର କ୍ଷୁଦ୍ର ଗଳ୍ପ କହିବେ, କିନ୍ତୁ ଗଳ୍ପଟି ଶୁଣିବା ଆଗରୁ ଆସନ୍ତୁ ନା ଭଉଣୀଙ୍କ ସହିତ ଟିକେ କଥାବାର୍ତ୍ତା ହେଇଯିବା। କେମିତି ଭାବରେ ଲେଖିବା ପାଇଁ ତାଙ୍କୁ ଇଚ୍ଛା ହେଲା, କ'ଣ ଲେଖିବାକୁ ସେ ଭଲ ପାଆନ୍ତି, କେଉଁ ବିଷୟରେ ଲୋକଙ୍କୁ ଜଣେଇବା ପାଇଁ ଅଧିକ ଗୁରୁତ୍ୱ ଦିଅନ୍ତି, ସେସବୁ ବିଷୟରେ ଟିକେ କଥା ହେଇଯିବା ଅପା।
1: ହଁ ଆଶା। ମ୍ୟାଡ଼ାମ, ଆପଣଙ୍କୁ ଆମ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ମ୍ୟାଡ଼ାମ, ଆମେ ତ ଶୁଣିଛୁ ଆପଣ ସାହିତ୍ୟ କ୍ଷେତ୍ରରେ ଅନେକ ପାରଦର୍ଶିତା ଲାଭ କରିଛନ୍ତି, ଆପଣଙ୍କୁ ଏଠିକି ଆସିକି କେମିତି ଲାଗୁଛି?
2: ଖୁବ୍ ଭଲ ଲାଗୁଛି ମ୍ୟାଡ଼ାମ, ଏମିତି ତ ଅନେକ ଥର ଆସିଛି।
1: ହଁ,
2: ଅନେକ ବିଷୟବସ୍ତୁ ଉପରେ ମୁଁ ମୋର କ୍ଷୁଦ୍ର ଗଳ୍ପ ଏଠି ମୁଁ ପାଠ କରିଛି, ଆଉ ଖୁସି ହେଇଛି ଆପଣମାନଙ୍କ ଗହଣରେ।
1: ତ ବିଶେଷ ଭାବରେ ଆପଣ କ'ଣ ସବୁ ଲେଖିବାକୁ ପସନ୍ଦ କରନ୍ତି?
2: ମୁଁ ସାଧାରଣ ଜୀବନକୁ, ବାସ୍ତବ ଦୁନିଆକୁ ଲେଖିବାକୁ ଚାହିଁଛି ବେଶୀ। ଆମ ଚାରିପାଖର ଯାହା ଯାହା ଘଟଣା ସୁଖ ଦୁଃଖକୁ ନେଇ ଲେଖିଛି, ଆଜିର ଯେଉଁ ସମାଜରେ ଯେଉଁ ଘଟଣାମାନେ ଘଟୁଛି ତା ଉପରେ ମୁଁ ଲେଖିଛି ବିଶେଷ। ଆଉ ପଶୁପକ୍ଷୀ ଉପରେ ମଧ୍ୟ ବେଶୀ ମୁଁ ଲେଖିଛି, ଯେହେତୁ ମୁଁ ପଶୁପକ୍ଷୀଙ୍କୁ ବହୁତ ଭଲ ପାଏ, ଗଛଲତାଙ୍କୁ ଭଲ ପାଏ, ସେମାନଙ୍କ ଉପରେ ମୁଁ ଲେଖିଛି। ବିଶେଷ ଭାବରେ ପରିବେଶକୁ ନେଇ, ମାନେ ଜୀବନ ଯେମିତି ସକାରାତ୍ମକ ଭାବରେ ଉଜ୍ଜଳ ହୋଇଉଠୁ ତାହା ହିଁ ମୁଁ ଲେଖିଛି।
1: ବହୁତ ସୁନ୍ଦର କଥା ମ୍ୟାଡ଼ାମ, ଆଉ ଜୀବଜନ୍ତୁ ପଶୁପକ୍ଷୀଙ୍କ ପ୍ରତି ଯେଉଁ ଦୟାଭାବ କଥା କହିଲେ, ତାହା ତ ସମସ୍ତଙ୍କ ଭିତରେ ହିଁ ରହିବା କଥା। ମାନେ ଆପଣଙ୍କ ଲେଖା

0: ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ଚାହିଁଛନ୍ତି ନୁହଁ?
1: ହଁ ମ୍ୟାଡମ୍, ନିଶ୍ଚୟ। ଏଇ ଗଛଲତା ପଶୁପକ୍ଷୀଙ୍କୁ ନେଇ ପଢ଼ିବେ, ସେମାନେ ହିଁ ଆମର ଭାବମୟତା। ପଶୁପକ୍ଷୀଙ୍କ ପ୍ରତି ଯୋଉ ସଦୟ ଭାବ, ଉଦାର ଭାବ, ଯୋଉ ସମ୍ବେଦନଶୀଳ ଭାବଟି ମୋର ସବୁବେଳେ ରହିଆସୁଛି, ତାହା ହିଁ ମୋର ଏଇ ସାହିତ୍ୟର କଳାତ୍ମକ ଦୁନିଆରେ ସ୍ଥାନ ପାଇଛି। ବାସ୍ତବ ଦୁନିଆରେ ଯୋଉ ଯାହା ହଉଛି ତାକୁ ହିଁ ଉପସ୍ଥାପିତ କରିବାକୁ ଚାହିଁଛି ମୋ ଗଳ୍ପ ମାଧ୍ୟମରେ।
0: ଆଚ୍ଛା, ତାହେଲେ ମ୍ୟାଡମ୍ ଆମେ ଜାଣିବାକୁ ଚାହିଁବୁ ଯେ ଏଇ ଯୋଉ ପଶୁପକ୍ଷୀଙ୍କ ଉପରେ ଯାହା ବି ଆପଣ ଲେଖୁଛନ୍ତି, କେବଳ କବିତା ମାଧ୍ୟମରେ ଲେଖୁଛନ୍ତି ନା କ୍ଷୁଦ୍ର ଗଳ୍ପ ହିସାବରେ? କେମିତି ଭାବରେ ଆପଣ ପ୍ରକାଶ କଲେ ଆପଣଙ୍କୁ ଭଲ ଲାଗେ?
1: ମୁଁ କବିତା ମାଧ୍ୟମରେ ବହୁତ ଲେଖିଛି ବି। ମୋ ନଜରରେ ତାଙ୍କୁ ମୁଁ ଈଶ୍ୱର ସମାନ ଜ୍ଞାନ କରେ, କାହିଁକି ନା ଏତେ ଅତ୍ୟାଚାର ଆମଠୁ ସେମାନେ ସହୁଛନ୍ତି, ତଥାପି ସେମାନେ ନିରବରେ ରହୁଛନ୍ତି। ପଶୁପକ୍ଷୀମାନେ ଗଛଲତାମାନେ ତ ସବୁ ଦେଇ ଚାଲିଛନ୍ତି, କେବଳ ତାଙ୍କର ପ୍ରତିଦାନର ଆଶା ନାହିଁ। ସେମାନେ ଅମୃତ ନିର୍ଝର ଆମକୁ ଅମୃତ ଦାନ କରୁଛନ୍ତି, ନିଜେ ବିଷପାନ କରୁଛନ୍ତି ନୀଳକଣ୍ଠ ହେଇ। ସେମାନେ ସଂସାରକୁ ଜୀବନ ରକ୍ଷା କରୁଛନ୍ତି, ଖାଦ୍ୟ ଛାୟା ସବୁ ଦେଉଛନ୍ତି, ସେମାନେ ଫଳ ଫୁଲ ସବୁ ଦେଉଛନ୍ତି। ଗଛପତ୍ର ଆଜିର ଯେଉଁ କଂକ୍ରିଟ ଜଙ୍ଗଲ ଭିତରେ ଗଛଲତାମାନେ ମଧ୍ୟ ବହୁତ ଗୁଡ଼ିଏ ହଜିଗଲେଣି। ମୋର ସେମାନଙ୍କ ପ୍ରତି ଅନେକ ଦରଦ, କାରଣ ଆଗରୁ ଦେଖାଯାଉଥିଲା ଗୋଟିଏ ଗଛ ଯଦି ଆମେ କାଟିବାକୁ ଯାଉଛୁ, ଚିନ୍ତା କରିବା, ଆଗରୁ ଚାରି ପାଞ୍ଚଟି ଗଛ ଚାରା ଆମେ ଲଗାଉଥିଲେ ଆଉ ତାପରେ କାଟୁଥିଲେ, କିନ୍ତୁ ଆଜିକାଲି ତ କଂକ୍ରିଟ ରାସ୍ତାଘାଟ କରିଛନ୍ତି ସମୟକ୍ରମେ, ଜନସଂଖ୍ୟା ବୃଦ୍ଧି କ୍ରମେ ବିଭିନ୍ନ, ଆଜିକାଲି ଆମେ ରାସ୍ତାଘାଟ ନିର୍ମାଣ କଲୁ, ପାର୍କିଂ ସ୍ଥଳ ନିର୍ମାଣ କଲୁ, ବିଭିନ୍ନ କଳକାରଖାନା ହେଲା, ବିଭିନ୍ନ ପ୍ରକଳ୍ପ ହେଲା, ସେଇଥିପାଇଁ ଏଇ ବୃକ୍ଷକୁ ଭୂପତିତ କରିବାକୁ ପଡ଼ୁଛି, କିନ୍ତୁ ନିତାନ୍ତ ଜରୁରୀ ନହେଲେ ସେମାନଙ୍କୁ କାଟିବା ଆଦୌ ସମାଚୀନ ନୁହେଁ।
0: ତ ମ୍ୟାଡମ୍, ପ୍ରକୃତରେ ଆପଣଙ୍କର ଏଇ ମହାନ ଭାବନା ସମସ୍ତଙ୍କ ପାଇଁ ସ୍ୱାଗତ ଯୋଗ୍ୟ। ଆମେ ଜାଣିବାକୁ ଚାହିଁବୁ ମାନେ ପ୍ରତିଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜଣଙ୍କ ପଛରେ କାହାର ବି ମଧ୍ୟ ଗୋଟେ ହାତ ଥାଏ, ନୁହଁ କି? ତ ଆପଣ ଏମିତି କାହାର ପ୍ରେରଣାରେ ଏଇ ଲେଖାଲେଖି ଦିଗରେ ଉତ୍ସାହିତ ହେଲେ?
1: ଏମିତି ତ ମୁଁ ଦେଖିବାକୁ ଗଲେ ପ୍ରାୟ ଦଶମ ଏକାଦଶ ବେଳଠୁ ମୁଁ ଲେଖା ଲେଖିବା ଆରମ୍ଭ କରିଛି, କବିତା ଲେଖିବା ଆରମ୍ଭ କରିଛି। ପ୍ରେରଣା ମାନେ ସାହିତ୍ୟ ପାଠ ପ୍ରତି ମୋର ଗଭୀର ଇଚ୍ଛା ଥିଲା, ତାହା ହିଁ ନିଜର ଅନ୍ତର୍ମନରେ ଭାବ ବିସ୍ତାର କରି ସୃଜନ ଜଗତକୁ ମୋତେ କେତେବେଳେ ନେଇ ଆସିଲା। ଆଉ ତା ଛଡ଼ା ଆମର ପରିବାର ଲୋକଙ୍କର ବି ପ୍ରେରଣା ବହୁତ ରହିଛି, ଆମର ବନ୍ଧୁ ବାନ୍ଧବ ସମସ୍ତଙ୍କର ପ୍ରେରଣା ମୁଁ କହିପାରିବି। ଆଉ ଯେଉଁ କିଛି ଲେଖା ବି ମୋର ମ୍ୟାଗାଜିନ୍ରେ ବାହାରିଥିଲା, ସେମାନଙ୍କର ବି ଆହୁରି ମୋ ପ୍ରତି ଯେଉଁ ଶୁଭକାମନା ଥିଲା ତାହା ପାଇଁ ମୁଁ ଲେଖା ଜଗତକୁ ଆସିଲି। ଆଉ ବିଶେଷତଃ ମୋର ଓଡ଼ିଆ ସାହିତ୍ୟ ପ୍ରତି ବିଶେଷ ଅନୁରାଗ, ବିଶେଷ ଅନୁରାଗ ଏବଂ ଏହାର ପଠନ ଏବଂ ମନନ ଉପରେ ମୁଁ ବେଶୀ ମୁଁ ମୋର ସୃଜନ ଜଗତକୁ ଆସିଲି।
0: ତେବେ ଆପଣ ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି ଏଇ ସାହିତ୍ୟ କ୍ଷେତ୍ରରେ?
1: ମୁଁ ଏମିତି ଆଗରେ ବି ଏମିତି ଲେଖାଲେଖି କରି ଚାଲିବି ବୋଲି ଭାବୁଛି। ଚାରିପାଖର ପୃଥିବୀରେ ଯାହା ଘଟଣା ଘଟୁଛି ତା ଉପରେ ମୁଁ କିଛି ଶିକ୍ଷାମୂଳକ କଥା, କିଛି ସକାରାତ୍ମକ କଥା, ସମସ୍ତଙ୍କୁ ସକାରାତ୍ମକ ବାର୍ତ୍ତା କିଛି ଦେବାକୁ ଚାହୁଁଥିବି।
0: ତେବେ ମ୍ୟାଡମ୍, ଯାହା ବି ଆପଣଙ୍କର ସ୍ୱପ୍ନ ରହିଛି, ଭଗବାନ ଆପଣଙ୍କର ସେଇ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ଆମେ ତାଙ୍କ ନିକଟରେ ପ୍ରାର୍ଥନା କରୁଛୁ। ତେବେ ଆଜି ଯେଉଁ ଆମ ଗଣକୁ ଆପଣ ଆସିଛନ୍ତି, ଆମ ଶ୍ରୋତା ଭଉଣୀମାନଙ୍କୁ କ'ଣ ଶୁଣିବା ପାଇଁ ଚାହିଁବେ?
1: ମୁଁ ଆଜି ଗୋଟେ କ୍ଷୁଦ୍ର ଗଳ୍ପ ଆଣିଛି, ପରିବର୍ତ୍ତିତ ସମୟ।

ସଭିଏଁ ଜାଣନ୍ତି ହୁଏତ ସମୟ ଅନ୍ତହୀନ ସର୍ବବ୍ୟାପକ ଚିରନ୍ତନ ସୁଦୂର ପ୍ରସାରିତ ଆଖି ଦୁଇଟି ତାର ଲମ୍ବି ଥାଏ ଯେ ଲମ୍ବି ଥାଏ କେଉଁ ଅନାଦିକାଳରୁ ବର୍ତ୍ତମାନର ଘଟଣା ଅଘଟଣା ସୁଖ ଦୁଃଖକୁ ସାଉଁଟି ଧରି ସୀମାହୀନ ଭବିଷ୍ୟତକୁ ଅବଲୋକନ କରୁଥାଏ କିଛି ବି ବା ଯାଏନି ତା ଦୃଷ୍ଟିପଥରୁ ତେବେ ତା ମୁହଁରୁ ହସ ଧରୁଥାଏ ଅବାଲୁହ କାହାରିକି ଜାଣିବାକୁ ଦେଇନି ଏ କଥା ସେହି ପ୍ରବାହମାନତା ଭିତରେ ହିଁ ତାର ଉପସ୍ଥିତି ସବୁଠି ସେ ହିଁ ମୁଖ ସାକ୍ଷୀ ସବୁଠି ଦେଖି ଚାଲୁଥାଏ ନୀତିନୀତି କେତେ କ'ଣ କ'ଣ ପ୍ରକୃତିର ନିୟମରେ କେଉଁ ଅନାଦିକାଳରୁ ସୃଷ୍ଟି ସ୍ଥିତି ଓ ସଂହାର ଲୀଳାର ନିୟମିତତା ବଜାଇ ରହିଛି ଜଙ୍ଗଲୀ ମଣିଷଠାରୁ ଆଜିର ଏଇ ନୂଆ ଯୁଗର ମଣିଷ ଯାଏ କେତେ ପରିବର୍ତ୍ତନ ଘଟି ଚାଲୁଥାଏ ସମୟ ସହ ବିସ୍ତୀର୍ଣ୍ଣ ଜଙ୍ଗଲ ସଫା ହୋଇ ମଣିଷଙ୍କର ଘରଦ୍ୱାର ରାସ୍ତାଘାଟ ଆଦି ନିର୍ମିତ ହେବାରେ ଲାଗିଛି ଅନେକ ମଣିଷ ପଶୁପକ୍ଷୀ ଓ ବୃକ୍ଷଲତାମାନଙ୍କର ଆତ୍ମବଳିରେ ଗଢ଼ି ଉଠିଛି ଆଗମନୀ ସମାଜ ସକଳ ପ୍ରାଣୀଜଗତର ପିଢ଼ି ପରେ ପିଢ଼ି ଆଗମନ ପ୍ରତ୍ୟାଗମନ ପୁରାତନର ବିଦାୟ ନୂତନ ତାର ସ୍ୱାଗତ ସମାରୋହ ଏସବୁର ହିସାବ ହୁଏତ ରଖୁଥିବ ସେଇ ସର୍ବଶକ୍ତିମାନ ସମୟ ମନଟି କିନ୍ତୁ ଛଟପଟ ହୁଏ ମାନିନି।

ପାରେ ନା। ପ୍ରକୃତିଗତ ହେଉ କି ଯାନ୍ତ୍ରିକ ଅବା ମାନବଗତ ବିବର୍ତ୍ତନ ପରିବର୍ତ୍ତନ ଯେ ଆସିବ ହିଁ, ତେବେ ଏପରି ପରିବର୍ତ୍ତନ ଚାହିଁବ ବା କିଏ? ଚାହିଁନଥିଲା କି ସେପରି ସନତ ସମୟ ଦେଖି ଚାଲୁଥିଲା ନୀରବରେ। ଜୀବନର ଯେତେ ସବୁ ସୁଖ ଦୁଃଖ ବାହାରକୁ ଦୃଶ୍ୟ ନହେଲେ ବି ବାଡ଼ ବାନ୍ଧିଲା ପରି ଛିଡ଼ା ହୋଇ ରହିଥିବା ଏଇ ବୃକ୍ଷଗଣ ହୁଏତ ଅନୁଭବିଥିବେ ସନତର ମନକୁ। ବାପା ମାଆଙ୍କ ପରେ କେବେ ଏକାକିତ୍ୱର ଅସହାୟତାରେ ଆକ୍ତା ମାକ୍ତା ହୋଇ ଅଶ୍ରୁଳ ହେଲେ କାହାକୁ ବା କୁହନ୍ତା ସୁଖ ଦୁଃଖ? ହଁ, ସେଇମାନେ ହିଁ ତ ନୀରବ ଶ୍ରୋତା। ତାର ଅସୁମାରୀ ଭାବଟି ତାର ଖୁଲି ହୋଇଯାଏ, ବାଣ୍ଟି ହୋଇଯାଏ ଦୁଃଖଦ ପ୍ରବାହ, ସୁଖଦ ମାଧୁର୍ଯ୍ୟ। ଡାଳପତ୍ରଗୁଡ଼ିକ ଥିରି ଥିରି ହଲି ବିଞ୍ଛି ଦିଅନ୍ତି ତାକୁ, ଶୁଖାଇ ଦିଅନ୍ତି ତା ଲୁହ। ବୁଲା ଗାଈ ଷଣ୍ଢ କୁକୁରମାନେ ଜମା ହୁଅନ୍ତି ତା ପାଖରେ, ପକ୍ଷୀମାନେ କିଚିରି ମିଚିରି କରନ୍ତି, ଆପଣା ଆପଣା ଭାଷାରେ କଥା କହନ୍ତି ତା ସହ। ଅଶାନ୍ତ ବିବ୍ରତ ମନକୁ ମିଳିଯାଏ ଶୀତଳତାର ସ୍ପର୍ଶ, ଧୋଇ ହୋଇଯାଏ ସକଳ ଅସ୍ଥିରତା। ସହଜ ହୁଏ ସନତ, ଯତ୍ନ କରେ ଗଛମାନଙ୍କୁ, ପଶୁପକ୍ଷୀମାନଙ୍କୁ ଖାଦ୍ୟ ଦିଏ, ନିଜେ ଖାଏ। ମମତାର ଅଦୃଶ୍ୟ ମହକଟି ମହକାଇ ଦିଏ ସଭିଙ୍କୁ, ଅବ୍ୟକ୍ତ ଭାବାବେଗର ଧାରାଟିଏ ସହ ଯୋଡ଼ି ହୋଇ ରହନ୍ତି ସଭିଏ। ମନେ ପଡ଼ନ୍ତି ବାପା ମା ଯାହାଙ୍କ ସତ୍କର୍ମର ଫଳସ୍ୱରୂପ ଆଜି ଏଇ ସବୁଜିମାର ଭଣ୍ଡାର। ପିଲାଟି ଦିନୁ ବାପା ମାଆଙ୍କ ସହ ଯାହା ବି ଫଳ ଖାଉଥିଲେ, ଆମ୍ବ ପଣସ ଲିଚି ପିଜୁଳି ଆଦି ମଞ୍ଜିତକ ଘର ବାଡ଼ର କଡ଼େ କଡ଼େ ପକାଉଥିଲେ ସମସ୍ତେ, ସେଗୁଡ଼ିକ ଆଜି ବାଡ଼ ବାନ୍ଧିଲା ପରି ବଡ଼ ବଡ଼ ଦ୍ରୁମ ହୋଇ ଅସ୍ତିତ୍ୱ ଜାହିର କରିଛନ୍ତି। କେତେକ ଚାରାଗଛ ଭାଇ ବନ୍ଧୁ ପାଖ ପଡ଼ୋଶୀମାନଙ୍କର ଘରର ଶୋଭାବର୍ଦ୍ଧନ କରିଛନ୍ତି ମଧ୍ୟ। ଘରର ଗୋଟିଏ ପାଖରେ ଲାଲ କୃଷ୍ଣଚୂଡ଼ା ଗଛଟି ସହ କେତୋଟି ଛୋଟ ବଡ଼ ଫୁଲ ଗଛ, ପୁଅ ପାଖରେ ପୁଣି କେତୋଟି ପନିପରିବା ଗଛ ସହ କିଛି ଔଷଧୀୟ ଗଛଲତାଙ୍କର ସ୍ଥାନ ବିମଣ୍ଡିତ। ସାଇ ଭାଇଙ୍କର ଆବଶ୍ୟକତା ମଧ୍ୟ କିଛିଟା ପୂରଣ ହୋଇପାରେ ଏଇ ବଗିଚାରୁ। ବଗିଚା ମଝିରେ ସନତ୍ର ଛୋଟ ଘରଟିଏ ଦିଶୁଥାଏ, ପୁରାଣ ଯୁଗର ଆଶ୍ରମଟିଏ ପରି। ଆଗପଟରେ ତାର ରୋଜଗାର ପନ୍ଥା ହୋଇ ସ୍ଥିତି ଜାହିର କରିଛି ସାଇକେଲ ମରାମତି ଦୋକାନଟି। ବାସ୍ ତା ଏକାକୀ ଜୀବନରେ ଚଳିବା ପାଇଁ ଆଉ ଅଧିକ କ'ଣ ଲୋଡ଼ା ଯେ? ଘର ଅଗଣାରେ ବସି ଭାବବିହର ହୋଇ ଅନାଇ ରହେ ଗଛପତ୍ରମାନଙ୍କୁ ସନତ। ତାରି ଆଗରେ ମଞ୍ଜିରୁ ଗଜା ହୋଇଛନ୍ତି ଏମାନେ। ଛୋଟ ଚାରା ଗଛମାନଙ୍କର କ୍ରମବିକାଶ ଦେଖିଛି, ଫଳଫୁଲ ବିମଣ୍ଡିତ ହେଲେ ତାଳି ମାରି ହସିଛି ଡେଇଁଛି। ଆଜି ଏମାନେ ବଡ଼ ବଡ଼ ଦ୍ରୁମ ପାରଟିଛନ୍ତି। ବୃକ୍ଷଲତାମାନଙ୍କ ମହକରେ ଟାଣି ହୋଇ ଆସୁଛନ୍ତି କେତେ ପଶୁପକ୍ଷୀ। ପକ୍ଷୀ କାକଳିରେ ଚଳଚଞ୍ଚଳ ହୋଇଉଠିଛି ବଗିଚାଟି ତାର। ବୁଲାଗାଈ କୁକୁର ଯେତେବେଳେ ଯିଏ ଆସିଛନ୍ତି ଆଶ୍ରାଟିଏ ପାଇଁ, ଶୀତଳତାର ସ୍ପର୍ଶ ଦେବାରେ କେବେ କାର୍ପଣ୍ୟ କରିନାହାନ୍ତି ଏଇ ମହିମାମୟ ବୃକ୍ଷଗଣ। ଆଉ ଏକ ମହାନ କାମଟି ଯେ, ବିଷାକ୍ତ ଧୂଳିଧୂଆଁ କାଟି ପ୍ରାଣୀ ଜଗତକୁ ଦେଇ ଚାଲିଛନ୍ତି ଜୀବନୀ ଶକ୍ତି, ସୁଶୀତଳ ଛାୟା। ଏଇଥିପାଇଁ ତ ଖରାରେ ଯାତାୟାତ ବାଟୋଇମାନେ ଗଛ ଛାଇରେ ଟିକିଏ ଥକା ମାରିବାର ସୌଭାଗ୍ୟକୁ ହାତ ଛଡ଼ା କରିବାକୁ ଚାହାନ୍ତି ନାହିଁ କେବେ। ଅପରାହ୍ନରେ ପୁଣି ସ୍ୱାଗତ କରେ ଛୋଟ ପିଲାମାନଙ୍କୁ ସନତ। ଲୋଚକାଳି ଖେଳଟି ବେଶ ଜମେ ଗଛପତ୍ର ଗହଳରେ, ନିଜେ ବି ସାମିଲ ହୁଏ, ପିଲାଙ୍କୁ ହସାଏ। କେତେ ଅନନ୍ୟ ମୁହୂର୍ତ୍ତ ବିତେଇଛି ସିଏ ଏଇ ବୃକ୍ଷଗଣଙ୍କ ସହ, ନିଜ ପ୍ରାଣଠୁ ବଳି ଏଇ ତାର ପରିବାର, ତାର ଦୁନିଆ, ଗଛପତ୍ର ଓ ପଶୁପକ୍ଷୀ ଯାହାଙ୍କ ସହ ଆବେଗିକ ସ୍ତରରେ ସଦା ସଂଯୋଜିତ ସିଏ। ବଡ଼ି ଭୋରରୁ ଓ ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ଭାସି ଆସେ ତା ଆଶ୍ରମଟିରୁ। ଖଞ୍ଜଣୀର ତାଳେ ତାଳେ ଗାଏ, କାହିଁକି ଆସିଛୁ ମନ କିସ ନେବା ପାଇଁରେ। ନିର୍ମୋହ ଭାବ ଆବେଗିକ ସଙ୍ଗୀତର ସ୍ୱର ବ୍ୟାପିଯାଏ ଚାରିପାଖରେ। ସ୍ୱର୍ଗୀୟ ଭାବଧାରାରେ ପ୍ରବାହମାନ ହୋଇଉଠେ ଜୀବନର ସ୍ୱରଝଙ୍କାର। ଜ୍ୟେଷ୍ଠ କନିଷ୍ଠ ଲୋକେ ତା ଘର ବାରଣ୍ଡାରେ ବସା ଉଠା କରନ୍ତି। କଥା ଛଳରେ ସନତ୍ର ବିବାହ ନ କରିଥିବା କାରଣଟି ପଚାରି ବସିଲା ତା ସାଙ୍ଗ ମୋହନ। ଭାବରାଜ୍ୟକୁ ପହଞ୍ଚି ଆସିଲା ସନତ, ଡାକି ଆଣିଲା ସେଇ ସମୟକୁ। ମନ ଖୋଲି ଦେଇ କହିଲା, ପାଖ ସହରର ଝିଅଟିଏକୁ ପସନ୍ଦ କରିଥିଲି ମୁଁ, ସିଏ ମଧ୍ୟ। ତାର ଚାହାଣି ଓ ହାବଭାବରେ ସମ୍ମତି ଥିଲା, ଅଥଚ ତା ଘର ଲୋକଙ୍କୁ ଜଣାଇବାକୁ ସାହସ ଜୁଟେଇ ପାରିଲୁନି କେହି, ନା ସିଏ ନା ମୁଁ। ମନ କଥା ରହିଗଲା ମନରେ କେବଳ। ମୋହନ ପଚାରିଲା, ବାସ୍ ସେତିକିରେ ବନ୍ଦ, ଚେଷ୍ଟା ବି କଲୁନି? ଟିକିଏ ରହି ସନତ ଉତ୍ତର ଦେଲା, ହଁ କରିଥିଲି, କିନ୍ତୁ ଡେରି ହୋଇଯାଇଥିଲା। କିଛି ମାସର ବ୍ୟବଧାନ ପରେ ସାହସ

ଗାନ୍ଧି ଝିଅ ଘରକୁ ଗଲି, ତା ଭାଇଙ୍କୁ ଭେଟିଲି। କିଛି କହିବି କହିବି ହେଲାବେଳେ ଦେଖିଲି ଝିଅ ଦେଖା ପର୍ବ ଚାଲିଛି ପ୍ରତିଷ୍ଠିତ ବ୍ୟବସାୟୀ ଜଣଙ୍କ ସହ। ପୁଅ ଘରଠୁ ସବୁଜ ସଙ୍କେତ ପାଇ ଝିଅ ଘରଟି ବେଶ ଉତ୍ସବ ମୁଖର। କ'ଣ ବା କରିଥାନ୍ତି, ଫେରିଲି ନୀରବରେ, ନୀରବ ପ୍ରେମଟି ନୀରବି ଯାଇଥିଲା। ଅନ୍ୟତ୍ର ବିବାହ ଯେ କରିପାରିଥାନ୍ତୁ ସନତ, ପାଖକୁ ଆସି କହି ଉଠିଲା ମୋହନ। ଧୀର ଗଳାରେ ସନତ କହିଲା, ମୁଁ କିନ୍ତୁ ଚାହିଁନଥିଲି। ସେଠାରୁ ଫେରି ମୋ ବଗିଚାରେ ବସି ରହିଲି ଘଡ଼ିଏ, ମୋ ମନକୁ ସଜାଡ଼ି ନେଲି। ଶୀତଳ ସମୀରଣର ସ୍ପର୍ଶ ଭରି ଦେଉଥିଲା ପ୍ରଶାନ୍ତି ଉଦାରତା ମୋ ମନରେ ମୋ ଭାବରେ। ସୂଚନା ନଥିଲା, ଆଉ ଥିଲା କେବଳ ଅଶେଷ ଶୁଭକାମନା ସେଇ ଝିଅଟି ପ୍ରତି। ଯେଉଁଠି ବି ରହୁ ସୁଖୀ ହେଉ ସିଏ, କହିସାରି ଅଶ୍ରୁସିକ୍ତ ମୁହଁଟିକୁ ତାର ପୋଛି ପକାଉଥିଲା ସଭିଙ୍କ ଲକ୍ଷ୍ୟରେ। ଏହା ବି ଦେଖିପାରୁଥାଏ ସମୟ, ବୁଝୁଥାଏ ଜାଣୁଥାଏ ସବୁକିଛି। ନିଜସ୍ୱ ପରିବାର, ପଶୁପକ୍ଷୀ, ଗଛଲତା ବ୍ୟତୀତ ସନତ ଝିଅର ଠିକଣା ଏବଂ ନାମ ମଧ୍ୟ କାହାରିକୁ ଜାଣିବାକୁ ଦେଇନି। ଏହା ମଧ୍ୟ ଜାଣିସାରିଛି କି ସମୟ? ନୀରବ ସାକ୍ଷୀ, ସମୟ ବଢ଼ୁଥାଏ ଆଗକୁ ଆଗକୁ। ସେଦିନର ଖବରଟି କିନ୍ତୁ ନିହାତି ଅପ୍ରତ୍ୟାଶିତ, ହୃଦୟଥରା। ସରକାରୀ ନିର୍ଦ୍ଦେଶ ଆସିଛି ଜବରଦଖଲମାନଙ୍କୁ ହଟାଇବାକୁ ହେବ। ଏ ଯେ ସରକାରୀ ଜାଗା, ଯେଉଁମାନେ ଘର ଜମି ଯାହା ବି କରିଛନ୍ତି ସେସବୁ ମୂଳପୋଛ କରାଯିବ। ମୁଣ୍ଡ ଘୁରିଗଲା ସନତ୍ର, ଥରି ଉଠିଲା ସିଏ। ଛାତି ଭିତରର ସ୍ପନ୍ଦନ ବଢ଼ି ଚାଲୁଥିଲା, କେମିତି ଏକ ଅଣନିଶ୍ୱାସୀ ଭାବ। ଜବରଦଖଲ ଶବ୍ଦଟି ଶୁଣିନଥିଲା ସିଏ। ବାପାଦାଦା ଅମଳର ଜମିଟିଏ, ସରକାରୀ ମାପଜୁପ କଥା ଜାଣିବ ବା କାହୁଁ? ନିଜ ପାଇଁ ନଥିଲା ଚିନ୍ତା, କେମିତି କ'ଣ ହେବ ତା ପ୍ରାଣଠୁ ବଳି ପରିବାରର ଅବସ୍ଥା। କେଉଁଠି ଆଶ୍ରା ନେବେ ପଶୁପକ୍ଷୀ, କିଏ ଦେବ ଖାଇବାକୁ ସେମାନଙ୍କୁ? ତା ପିଲାଦିନର ସାଥୀ ଉଦାର ବୃକ୍ଷଗଣଙ୍କୁ ଯନ୍ତ୍ରଦାନବ ଜେସିବି ନିଶେଷ କରିଦେବନି ତ? ନିର୍ବାକ ଲାଗୁଥିଲା ତା ମୁଣ୍ଡ ଉପରର ଆକାଶଟା, ଅବସନ୍ନ ଲାଗୁଥିଲା ନିଜସ୍ୱ ପୃଥିବୀ। ଚଳଚଞ୍ଚଳ ଜୀବନଧାରାଟି ଯେପରି ଗତିହୀନ ନିଶ୍ଚଳ, ଅଶୃଳ ହୋଇ କେତେ ଲୋକଙ୍କୁ କହିଲା ତା ଦୁଃଖ। ଅଫିସ ଯାଇ ବଡ଼ ହାକିମଙ୍କୁ ଭେଟିଲା, ଓଠ ତାର ଥରି ଉଠୁଥିଲା। ବିକଳ ଅସହାୟତାର ମୁଦ୍ରାରେ ହାତ ଯୋଡ଼ି ଗୁହାରି କଲା, ହଜୁର ସଭିଙ୍କ ପ୍ରାଣର ପ୍ରାଣ ଏଇ ଗଛଲତାମାନଙ୍କୁ ବଞ୍ଚି ରହିବାକୁ ଦିଅନ୍ତୁ ଆଜ୍ଞା। ମୋ ଘରଦ୍ୱାର ଦୋକାନ ଭାଙ୍ଗନ୍ତୁ, ଲୋଡ଼ା ନାହିଁ କିଛି, ଜମି ଟିକିଏ ବି ଲୋଡ଼ା ନାହିଁ ମୋର, ଏତିକି ମାଗୁଣି କେବଳ। ଏଇ ଉପକାରୀ ଗଛମାନଙ୍କର ଜୀବନ ରକ୍ଷା କରନ୍ତୁ। କେତେ ମଣିଷ ପଶୁପକ୍ଷୀଙ୍କର ସାହାରା, ବର୍ଷ ବର୍ଷ ହୋଇ ଛିଡ଼ା ହୋଇ ରହିଛନ୍ତି ନୀରବରେ ସଭିଙ୍କର ମଙ୍ଗଳାର୍ଥେ ଆଜ୍ଞା। ପରିହାସ କରି ଘୋଡ଼େଇ ଦିଆଯାଉଥିଲା ଅଫିସ୍ ପରିସରରୁ, କିଏ କିଏ ଆକ୍ଷେପ କରୁଥିଲେ ପାଗଳାଟାଏ। କେହି ଜଣେ କର୍ମଚାରୀ ଆଗେଇ ଆସିଲେ ଭିଡ଼ ଠେଲି, ବୁଝେଇବା ମୁଦ୍ରାରେ କହିଲେ, ଜାଣିଛୁ ସନତ, ଏଇ ସହର ଏବେ ଜିଲ୍ଲା ହୋଇଯିବ ରେ, ଏଣୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କର କାର୍ଯ୍ୟାଳୟ ଓ ବାସଭବନମାନ ନିର୍ମିତ ହେବ। ଆହୁରି କେତେକ ସରକାରୀ କର୍ମଚାରୀମାନଙ୍କ ସୁଦୃଶ୍ୟ ବାସଭବନମାନ ଗଢ଼ି ଉଠିବ ଯୋଜନାକ୍ରମେ। ତୋ ପରି କେତେ ଲୋକଙ୍କର ଘର ଉଜୁଡ଼ିବ ରେ, କିଏ ଶୁଣିବ ତୋ କଥା? କାହାକୁ କହିବୁ, କିଏ ଶୁଣିବ? ବଡ଼ ବଡ଼ ହାକିମ ରହିବେ ସେହି ଅଞ୍ଚଳରେ, କାହାକୁ କହିବୁ, କିଏ ଶୁଣିବ ତୋ କଥା? ଯା ଫେରି ଯା, ଯା ଫେରି ଯା ସନତ। ତଥାପି ଶେଷ ପ୍ରୟାସ କଲା ସନତ, ଦୋହରାଇଲା ପୁଣି, ଆଜ୍ଞା ଆଉ ଥରେ ବିଚାର କରନ୍ତୁ, ଏଇ ଉପକାରୀ ବୃକ୍ଷଲତାମାନଙ୍କୁ ସଦୟ ହୁଅନ୍ତୁ, ଉଦାର ହୁଅନ୍ତୁ ଟିକିଏ, କେତେ ଫଳଫୁଲ ଦେବେ ଆପଣମାନଙ୍କୁ। ନିଷ୍ଫଳ ହୋଇ ଫେରି ଆସିଲା ସନତ, ଠିକ୍ରେ ଖିଆପିଆ ନାହିଁ, ତା ଆପଣାର ଗଛଲତାଙ୍କୁ ପଶୁପକ୍ଷୀମାନଙ୍କୁ ବଲବଲ ହୋଇ ଚାହିଁ ରହିଥାଏ। ବିକଳ ଶୂନ୍ୟ ଭାବ ଆଉଁସି ଦିଏ ସେମାନଙ୍କୁ, ଅସହାୟ ଭାବ ସହ କୁଣ୍ଢାଇ ଧରେ ବୃକ୍ଷଲତାମାନଙ୍କୁ। କ'ଣ କରିବ ସିଏ, ବୁଝିଲେନି ଲୋକେ କେମିତି ଏଇ ଗଛଲତା ଓ ପଶୁପକ୍ଷୀମାନଙ୍କ ସହ ହିଁ ଯୋଡ଼ି ହୋଇ ରହିଆସିଛି ମଣିଷମାନଙ୍କର ଅସ୍ତିତ୍ୱ। କହିପାରିବ କେମିତି ସନତ ତା ପ୍ରିୟ ବୃକ୍ଷଗଣଙ୍କୁ? ଆଉ ଦିନ କେତୋଟି ଭିତରେ ନିଶ୍ଚିହ୍ନ ହୋଇଯିବେ ସଭିଏଁ, ନିରାଶ୍ରୟ ହୋଇଯିବେ କି ଏଇ ବାରବୁଲା ପଶୁପକ୍ଷୀ? ନିରବତାର ଭାଷାଟି କିନ୍ତୁ ସଞ୍ଚରିତ ହେଉଥିଲା ତା ଆପଣା ପରିବାର ଯାଏ, ପ୍ରାଣରୁ ପ୍ରାଣକୁ ସ୍ପନ୍ଦିତ ହେଉଥିଲା ଯେପରି ଅନୁଭବ ସବୁ। କାଲି ଆସି ପହଞ୍ଚିବ ସେଇ ଯନ୍ତ୍ର ଦାନବ, ହୃଦୟ ଥରାଇ ପ୍ରବଳ ଗର୍ଜନ କରି ମୁହୂର୍ତ୍ତ କରେ ଧରାଶାୟି କରିଦେବ ଘରଦ୍ୱାର, ଗଛପତ୍ର ସବୁକିଛି। ସନତ କ'ଣ ଦେଖିପାରିବ ଏସବୁ? ଗଛପତ୍ର କିନ୍ତୁ ସ୍ଥିତପ୍ରଜ୍ଞ, ଜୀବନସାରା ମଣିଷଙ୍କ ସେବାରେ ଫଳଫୁଲର ସମ୍ଭାର ବାଢ଼ିବେ, ଶେଷରେ ସେହିମାନଙ୍କର ଇଚ୍ଛା ଅନିଚ୍ଛା ସହ
ଉତ୍ସର୍ଗୀକୃତ ହେବେ ଏଇ

କ'ଣ ସେମାନଙ୍କ ଜୀବନର ସାର୍ଥକତା? ପଶୁପକ୍ଷୀମାନେ ଇତସ୍ତତ ବୁଲୁଥିଲେ। ବୟସ୍କ ଷଣ୍ଢଟିଏ କିନ୍ତୁ ଛିଡ଼ା ହୋଇ ରହିଥିଲା ସେଇଠି, ଗଛଟିଏର ଗଣ୍ଡିରେ ଘଷି ହେଉଥିଲା ତା ମୁହଁ, ତା ଲୁହର ଅର୍ଘ୍ୟ ବାଢ଼ୁଥିଲା ଗଛଟି ପ୍ରତି। ପବନର ପ୍ରବାହ ସହ ଡାଳପତ୍ରମାନେ ନଇଁ ଆସୁଥିଲେ, ଆଉଁସି ଦେଉଥିଲେ ତାକୁ, ସିରି ସିରି ହଲି ବୁଝାଇ ଦେଉଥିଲା ଗଛଟି, ଆରେ ପାଗଳା, ଏ ଯେ ପରିବର୍ତ୍ତିତ ଦୁନିଆ, ଆଜି ଅଛି ତ କାଲି ନାହିଁ, ଜାଣିଛୁ ତ କିଛି ନୂଆ କରିବାକୁ ହେଲେ କିଛିଟା ବଳିଦାନ ଲୋଡ଼ା। ଆଜି ଆମର ସେହି ସୌଭାଗ୍ୟ, ଆଜି ନହେଲେ କାଲି ଯେ ଯିବାକୁ ତ ପଡ଼ିଥାନ୍ତା ନିଶ୍ଚୟ। ଘରର ଗୋଟିଏ କଣରେ ବସି ରହିଥିଲା ସନତ, ବୁଝିପାରୁଥିଲା ନିରବ ଆଳାପ ସେମାନଙ୍କର, ଆକଳନ କରୁଥିଲା ପରିବର୍ତ୍ତିତ ଦୁନିଆକୁ। ସତେ ତ କେତେ ଗଲେଣି, କେତେ ଆସିଲେଣି ଯୁଗ ଯୁଗ ସହ, ମାନବତାରୀ ଭଗବାନ ମଧ୍ୟ ବାଦ ପଡ଼ିଯାଇନାହାନ୍ତି। ତ୍ରେତୟା ଯୁଗରେ ଶ୍ରୀରାମଙ୍କର ରାମସେତୁ ରହିଯାଇଛି ସମୁଦ୍ରରେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ଲୀଳାବତାରର ପରିସମାପ୍ତି ସହ ତାଙ୍କର ଦ୍ୱାରିକା ମଧ୍ୟ ବିଲୀନ ହୋଇଯାଇଥିଲା ମହୋଦଧି ଗର୍ଭରେ। ଏତେସବୁ ଜ୍ଞାତ ଥିବା ସତ୍ତ୍ୱେ ସନତ୍ର କୋମଳ ମନଟି ମାନସିକ ପ୍ରସ୍ତୁତି ନେଇ ପାରୁନଥିଲା କେମିତି। ନିଜ ହାତରେ ବଡ଼ କରିଥିବା ଏହି ବୃକ୍ଷଗଣଙ୍କୁ ତା ଆଖି ସାମ୍ନାରେ ନିଶେଷ ହେଉଥିବା କ'ଣ ଦେଖିପାରନ୍ତା ସିଏ? ପଶୁପକ୍ଷୀମାନେ ମିଳିତ ଭାବେ ଅସ୍ୱାଭାବିକ ରୋଦନ କରୁଥିଲେ, ସାଇରନ୍ ବାଜିଲା ପରି ଚାରିଆଡ଼େ ପ୍ରତିଧ୍ୱନିତ ହେଉଥିଲା। ବିପଦ ସଙ୍କେତ କି? କ'ଣ କରିବ ନ କରିବ ସନତ ଏବେ? ଥଳକୂଳ ନାହିଁ, ଝାପ୍ସା ଝାପ୍ସା ଚାରିଆଡ଼, ବ୍ୟର୍ଥ ମନେ ହେଉଥିଲା ନିଜସ୍ୱ ଅସ୍ତିତ୍ୱ। ରାତ୍ରିର ବୟସ ବଢ଼ୁଥିଲା, ତା ସହ ଅନ୍ଧକାରର ରାଜୁତି। କ'ଣ ଭାବି ଛିଡ଼ା ହୋଇ ପଡ଼ିଲା ସନତ, କେଉଁଆଡ଼େ ନଚାହିଁ ଆଗକୁ ଆଗକୁ ବଢ଼ାଇଲା ପାଦ, ମିଶି ଯାଉଥିଲା କେଉଁଠି ଅନ୍ଧକାର ଭିତରେ ସେଇ ମଣିଷଟି। ପଛରେ ରହିଗଲେ ତା ପ୍ରାଣପ୍ରିୟ ପରିବାର, ତା ଛୋଟ ଘର, ତାର ସାଇକେଲ ମରାମତି ଦୋକାନ। ପଶୁପକ୍ଷୀମାନଙ୍କର ଚିତ୍କାର ବଢ଼ି ଚାଲୁଥିଲା, ବୃକ୍ଷଗଣ ଦୋହଲୁଥିଲେ ବିଦାୟ ମୁଦ୍ରାରେ। ନିରବଦ୍ରଷ୍ଟା ସମୟର କିନ୍ତୁ ସବୁଠି ଯେ ନିରବତା, ନିରବଦ୍ରଷ୍ଟା ସମୟର କେମିତି ସବୁଠି ଯେ ନିରବତା। ଏଥର ମଧ୍ୟ ନୂଆ ସକାଳ ଉପନୀତ, ନିର୍ବିକାର ଥିଲେ ସୂର୍ଯ୍ୟ ମଧ୍ୟ, ହସୁଥିଲେ ସୂର୍ଯ୍ୟ ରକ୍ତିମ ଆଭା ସହ। ଶେଷଥର ପାଇଁ ସୂର୍ଯ୍ୟସ୍ନାତା ହେଉଥିଲେ ଗଛପତ୍ର, ଜେସିବି ଆସିଗଲା ଛାତିଥରା ଶବ୍ଦ ସହ। ପଶୁପକ୍ଷୀମାନଙ୍କର ମିଳିତ ବିରୋଧ ହାର ମାନୁଥିଲା, ନିର୍ବଳ ପଶୁପକ୍ଷୀମାନଙ୍କୁ ଆୟତ୍ତ କରିବା ନୂଆ ନଥିଲା ଚତୁର ମଣିଷଙ୍କ ପାଇଁ। ବୃକ୍ଷଗଣ କିନ୍ତୁ ଅବିଚଳିତ, ଦୃଢ଼, ନିର୍ବିକାର, ନିରବରେ ଛିଡ଼ା ହୋଇ ରହିଥିଲେ ଆପଣା ଧର୍ମରେ ଈଶ୍ୱରଙ୍କ ପରି, ବିନା ପ୍ରତିବାଦରେ। କିଛିକ୍ଷଣ ମଧ୍ୟରେ ଆପଣା ଅସ୍ତିତ୍ୱ ହରାଇବେ ବୋଲି ପ୍ରସ୍ତୁତି ନେଇ ସାରିଥିଲେ ହୁଏତ। ଧନ୍ୟବାଦ।

0: ଭଉଣୀମାନେ, ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ କ୍ଷୁଦ୍ର ଗଳ୍ପ ପରିବର୍ତ୍ତିତ ସମୟ। ଆଉ ଗଳ୍ପଟିକୁ ଆପଣମାନଙ୍କୁ ପଢ଼ି ଶୁଣାଉଥିଲେ ସାହିତ୍ୟିକା ସସ୍ମିତା ସାହୁ। ଏତେ ସୁନ୍ଦର ଗଳ୍ପଟି ଆମର ଭଉଣୀମାନଙ୍କୁ ଶୁଣେଇଲେ, ଆମର କାର୍ଯ୍ୟକ୍ରମରେ ଭାଗ ନେଲେ। ଆମର ବିଭାଗ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
1: ନମସ୍କାର ମ୍ୟାଡମ୍।
0: ତେବେ ଅପା,
2: ହଁ ଆଶା,
0: କ୍ଷୁଦ୍ର ଗଳ୍ପଟି ଖୁବ୍ ଭଲ ଲାଗିଲା, ଆଉ ତାର ଶେଷ ପର୍ଯ୍ୟାୟଟି ତୁମେ ମନ ଦେଇ ଶୁଣୁଥିଲ ନା?
2: ହଁ, ମୁଁ ପୁରା ମନ ଦେଇକି ଶୁଣୁଥିଲି।
0: ଖୁବ୍ କଷ୍ଟ ଲାଗିଲା ନା?
2: ହଁ ପରା,
0: ଯେତେବେଳେ ଜେସିବି ମେସିନ୍ ଆସିଲା ଆଉ ଗଛଗୁଡ଼ିକ ଉପରେ ମାଡ଼ିଗଲା, ଆଉ ଆମର ଭଉଣୀ କହିଲେ ସେମାନେ ତ କଥା କହିପାରନ୍ତି ନାହିଁ, ନିସ୍ତବ୍ଧ ଭାବରେ ଛିଡ଼ା ହୋଇ ରହିଥିଲେ, ମୋ ମନକୁ ତ ଭାରି କଷ୍ଟ ଲାଗିଲା। ତ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଆମର ଭଉଣୀମାନେ ମଧ୍ୟ ନିହାତି ଭାବରେ ଗଳ୍ପଟି ଶୁଣି ଟିକେ ଭାବବିହ୍ୱଳ ହୋଇପଡ଼ିଥିବେ।
2: ପୁରା ଠିକ୍ କଥା ଆଶା, ଭଉଣୀଙ୍କ ମନକୁ ଯେଭଳି ଭାବରେ ଆଘାତ ଦେଇଛି ସେଇ ଦୃଶ୍ୟଟା, ସେଭଳି ଭାବରେ ଭାବବିହ୍ୱଳ କରିବ ସମସ୍ତଙ୍କୁ। ତାହେଲେ ଆଗାମୀ ଦିନରେ ଆଉ କେହି ମଧ୍ୟ ଏଇ ବୃକ୍ଷଗୁଡ଼ିକୁ ଏମିତି ଆଘାତ ଦେବାକୁ ଚେଷ୍ଟା କରିବେନି, ଆଉ ଗୋଟେ ସୁସ୍ଥ ପରିବେଶ ପାଇଁ ସମସ୍ତେ ସଂକଳ୍ପବଦ୍ଧ ନିଶ୍ଚିତ ଭାବରେ ହେବେ।

0: ତେବେ ଭଉଣୀମାନେ, ନିହାତି ଭାବରେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କୁ ଅନୁରୋଧ କରିବୁ, ସମସ୍ତେ ବୃକ୍ଷଲତା ପ୍ରତି ଟିକେ ସଜାଗ ରୁହନ୍ତୁ। ନିଶ୍ଚିତ ଭାବରେ ଜୀବନକାଳରେ ଗୋଟିଏ ହେଲେ ବୃକ୍ଷ ନିହାତି ଲଗାଇବା, ତାର ଯତ୍ନ ନେବା, ତାକୁ ବଡ଼ କରିବା, ନା କ'ଣ ପା?
1: ହଁ, ତେବେ ଯାଇ ଆମେ ସମସ୍ତେ ଗୋଟିଏ ସୁନ୍ଦର ପରିବେଶ ପାଇପାରିବା ଏବଂ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।
0: ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ। ତେବେ ଭଉଣୀମାନଙ୍କୁ ଅନୁରୋଧ କରିବା, ଯଦି ଆମର କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗିଛି, ତାହେଲେ ନିଶ୍ଚିତ ଭାବରେ ଅନେକ ମାତ୍ରାରେ ଚିଠିପତ୍ର ପଠାଇ ଆମକୁ ଉତ୍ସାହିତ କରିବେ।
1: ତେବେ ଭଉଣୀମାନେ, ଆପଣମାନଙ୍କଠୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ଅନ୍ନପୂର୍ଣ୍ଣା,
0: ଆଉ ମୁଁ ଆଶା ଜ୍ୟୋତି। ନମସ୍କାର।

0: ସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ। ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚାମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚିପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣା ଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ ନିଷ୍ପତ୍ତି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚିପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ପଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ମଧ୍ୟ ଭାଗ ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ ତିନିଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଂକଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହରାଓଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ ଆମିଷ୍ଟାଡ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍ପିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ

0: ଭୂକମ୍ପ ପରବର୍ତ୍ତୀ ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍କର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ ପୁଣି ନିୟମ ଉଲ୍ଲଂଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ ଏବଂ ବାହାରିନ୍ରେ ଥିବା ଆମେରିକାର ମିଲିଟାରୀ କ୍ୟାମ୍ପଗୁଡ଼ିକ ଉପରେ ମିଜାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି। ଏହି ହିଂସା ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏବଂ ଲେବାନନ୍ ସୀମାରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସେ ହିଜବୁଲା ବିରୁଦ୍ଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ହିଜବୁଲା ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଯୋଗୁଁ ସାରା ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଗ୍ରୁପ୍ ଏ'ରେ ତା'ର ଶେଷ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7 ଆରମ୍ଭ ହେବ। ହର୍ମନ୍ପ୍ରୀତ୍ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ 4 ମ୍ୟାଚ୍ରୁ 3 ଜିତି ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା'ର ସମସ୍ତ 4 ମ୍ୟାଚ୍ ଜିତି ଗ୍ରୁପ୍ର ଶୀର୍ଷରେ ରହିଛି। ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଆଜି ଭାରତୀୟ ଦଳକୁ ଏହି ଅପରାଜେୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଜିତିବାକୁ ହେବ। ଭାରତ ଆୟର୍ଲାଣ୍ଡ ପୁରୁଷ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଆଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi says India is becoming increasingly secure and self-reliant from seas to the skies. With focus on indigenous defense production, highlights completion of maiden flight of C-295 aircraft manufactured in the country. In his Man Ki Baat program on Akashvani, Mr. Modi expresses gratitude to the citizens of the country for actively supporting his recent appeal to avoid buying gold, foreign travels and promoting carpooling for some time. India and Seychelles signed agreements on various subjects including health, agriculture, finance and space following delegation-level talks in Victoria. Government asks Indian citizens not to undertake Kailash Mansarovar Yatra without all required travel documents. Security situation in West Asia deteriorates sharply with both US and Iran launching fresh military strikes against each other. And in ICC Women's T20 World Cup, India to take on Australia in their final Group A match in London today. And now the news in detail. Prime Minister Narendra Modi today highlighted that India achieved major success in the aviation sector in June with the Made in India C-295 aircraft completing its maiden flight. Addressing the nation in his Man Ki Baat program on Akashvani, the Prime Minister shared that 40 such aircraft are being manufactured in India.
2: जून के महीने में ही एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे एमएसएमई और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
1: Mr. Modi exuded pride that India has achieved success linked to the country's security and self

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀରେ ମନ୍ କି ବାତ୍ର 135ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ସୁରକ୍ଷା, ଆତ୍ମନିର୍ଭରତା, ଜନଭାଗିଦାରୀ, ପରିବେଶ ସୁରକ୍ଷା ଏବଂ ଭାରତୀୟ ସଂସ୍କୃତିର ପ୍ରସାର ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜୁନ୍ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି। ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ କି ବି ବଡ଼ି ଚର୍ଚ୍ଚା ହୁଇ ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ ଭାରତ ଇସ୍ ଚମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କ୍ରୟ ସ୍ଥଗିତ ରଖିବା, ବିଦେଶ ଭ୍ରମଣ କମ୍ କରିବା, କାର୍ ପୁଲିଂ ଏବଂ ପ୍ରାକୃତିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରିତା ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।
1: ପଶ୍ଚିମ ଏସିଆ ମେ ବନି ଯୁଦ୍ଧ କି ସ୍ଥିତିଓ କୋ ଦେଖତେ ହୁଏ ମୈନେ ଦେଶବାସୀଓ ସେ କହା ଥା कुछ समय के लिए सोना खरीदने से बचें, लोगों से कहा था कि विदेश में छुट्टियां मनाने से बचें, लोगों से कार पुलिंग को भी बढ़ावा देने की अपील की थी, किसानों से केमिकल मुक्त खेती के लिए, खेत बचाने के लिए और प्राकृतिक खाद का ज्यादा से ज्यादा इस्तेमाल का आग्रह किया था। मेरी अपील का उन्होंने न सिर्फ समर्थन किया बल्कि हर तरफ से उसमें अपना सहयोग कर रहे हैं।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନଜ୍ୟୋତି ବୀମା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆସାମର ହର୍ଗିଲା ପକ୍ଷୀ ସଂରକ୍ଷଣ ପାଇଁ ପୂର୍ଣ୍ଣିମା ଦେବୀ ବର୍ମନ ଓ ହର୍ଗିଲା ଆର୍ମିର ଉଦ୍ୟମର ପ୍ରଶଂସା କରିଛନ୍ତି। ସେହିପରି ନାଗାଲାଣ୍ଡର ବେବି ଲିଗ୍ ଓ ମହିଳା ଫୁଟ୍ସାଲ୍ ଲିଗ୍ ମାଧ୍ୟମରେ ଶିଶୁ ଓ ମହିଳାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶର ପ୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ର ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: ସାଥିଓ, ଜଡ଼ ସେ ଜୁଡ଼େ ରହକର ୟୁବାଓଙ୍କୁ ନଈ ଟେକ୍ନୋଲୋଜି କେ ଲିଏ ତୟାର କରନେ କା ଏକ ଔର ଅଚ୍ଛା ପ୍ରୟାସ ହୋ ରହା ହେ। ଦିଲ୍ଲୀ ମେ ସ୍ଥିତ ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଔର ଡେଟା ସାଇନ୍ସ ମେ ବିଟେକ୍ ପ୍ରୋଗ୍ରାମ ଶୁରୁ କରନେ ଯା ରହି ୟେ ଆଧୁନିକ ଟେକ୍ନୋଲୋଜି କୋ ଭାରତ କେ ପାରମ୍ପରିକ ଜ୍ଞାନ ସେ ଯୋଡ଼ନେ କି ଦିଶା ମେ ଏକ ମହତ୍ୱପୂର୍ଣ୍ଣ କଦମ ହେ।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014

0: 14 ମସିହାରୁ ଭାରତ ପୋଲିଓ ମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି, ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 1,42,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 111,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 1,45,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ତ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତ ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ 97 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଣ୍ଟାରେ ଅପରାହ୍ନ 5ଟା। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ମହିମା ଭଜନ। ଏହାକୁ ପରିବେଷଣ କରୁଛନ୍ତି ସିମେଇ ଚରଣଦୀପ ଏବଂ ତାଙ୍କର ସାଥୀମାନେ।

ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କଲୁ ମହିମା ଭଜନ। ଏହାକୁ ପରିବେଷଣ କରିଥିଲେ ସୀମାଇ ଚରଣଦୀପ ଏବଂ ତାଙ୍କର ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

ମୁଁ କାହା ପାଇଁ ଅଜଣା ନୁହେଁ। ଅନେକ କବିତା, ଗଳ୍ପ, କାହାଣୀରେ ମୋର ବର୍ଣ୍ଣନା। ନୈରାଶ୍ୟରେ, ଏକାନ୍ତରେ ମୋ କୂଳକୁ ଆସି କେତେ ଯେ ଜରାୟୁଧ ନିଜ ମନ ହାଲକା କରନ୍ତି। କେତେକଙ୍କ ପାଇଁ ମୁଁ କୁଆଡ଼େ ଶକ୍ତିର ପରିଭାଷା। ଆଉ କିଏ କିଏ କୁହନ୍ତି, ଏତେ ବିଶାଳ ହେଲା ପରେ ବି ମୋ ମନରେ କୁଆଡ଼େ ଗର୍ବ ନାହିଁ। ସବୁ ବର୍ଗର ସାଥୀ ମୁଁ, କିନ୍ତୁ ସମସ୍ତଙ୍କ ପାଇଁ ମୋ ପରିଭାଷା ଭିନ୍ନ। ଶ୍ରୀକ୍ଷେତ୍ରରେ ମୁଁ ପୂଜନୀୟ, ଭକ୍ତଙ୍କ ପାପନାଶ କରେ ମୁଁ। ମୁଁ କହୁନି, ଲୋକେ କୁହନ୍ତି। ମୋ ଉତ୍ତାଳ ତରଙ୍ଗକୁ ଭାଙ୍ଗି ଛୋଟ ପିଲାମାନେ ପାଆନ୍ତି ଖୁସି। ତାଙ୍କ ଦ୍ୱାରା ମୋର ସେହି ଅବିଶେଷ ଅଙ୍ଗଭଙ୍ଗର ପ୍ରୟାସ ମୋତେ ବି ଖୁସି ଦିଏ। ପୃଥିବୀ ମାତାଙ୍କ ସବୁ ସନ୍ତାନରୁ ମୁଁ ସମସ୍ତଙ୍କ ଅଗ୍ରଜ। ପୁଣି ମୋର କିଛି ଜ୍ଞାନୀ ଅନୁଜ କୁହନ୍ତି, ମୋଠାରୁ ହିଁ ଜୀବନର ଆରମ୍ଭ। ସାୟଙ୍କାଳରେ କେତେ ଯେ ପ୍ରେମୀ ଯୁଗଳ ଆସି ମୋତେ ନିଜ ପ୍ରୀତିର ସାକ୍ଷୀ ହେବାର ସୌଭାଗ୍ୟ ଦିଅନ୍ତି। ତାଙ୍କୁ ଦେଖି ମୋତେ ମୋ ପ୍ରେୟସୀ ନଈ କଥା ମନେ ପଡ଼େ। ଆମ ପ୍ରେମ କାହାଣୀ ଲେଖି କେତେ ଯେ କବି ପ୍ରଶଂସାର ପାତ୍ର ହୁଅନ୍ତି, କେତେ ଯେ ଚିତ୍ରକର ନିଜ ଚିତ୍ରକୁ ଜୀବନ୍ତ କରନ୍ତି ଆମକୁ ଦେଖି ଦେଖି। ଖାଲି ନଈ ନୁହେଁ, ଅଧୁରା ସ୍ୱପ୍ନ ବି ମୋର ପ୍ରେୟସୀ। ସେ ନଥିଲେ ଏ ଚର ଅଚର ପ୍ରାଣୀ ମୋ ପାଖରେ ନିଜ ଦୁଃଖ ଗୁହାରୁନଥାନ୍ତେ। ତେଣୁ ତା ଅବଦାନ ବି ମୋ ଜୀବନରେ ଅଧିକ। ଉତ୍କଳର ଅନେକ କାର୍ଯ୍ୟକଳାପର ସାକ୍ଷୀ ମୁଁ। ମୋ ସାମ୍ନାରେ ମୁଁ ଦେଖିଛି ଏହି ଉତ୍କଳର ଉତ୍ଥାନ ଓ ପତନ। କେଉଁ ଅନାଦିକାଳରୁ ଏସବୁ କିଛି ଦେଖି ମୁଁ ମୌନ। ମୁଁ କୁଆଡ଼େ ଯାହା ନିଏ ତାହା ଫେରେଇ ଦିଏ, କିଛି ରଖି ପକାଏନି। ଶୁଣିବାକୁ ମଧୁର ଲାଗିପାରେ, ମିଥ୍ୟାର ଏହି ଜିନିଷଟା ସବୁଠୁ ଖାସ। ଚିର ଦୁଃଖଦାୟୀ ହେଲେ ବି କ୍ଷଣିକ ଆନନ୍ଦ ପାଇଁ ତାହାର ବ୍ୟବହାର ହୁଏ। ଆଜି କିନ୍ତୁ ମୁଁ କାହାକୁ ଆନନ୍ଦ ଦେବା ପାଇଁ କହୁନି। ମନ ଭିତରେ ପ୍ରାୟ 800 ବର୍ଷ ଧରି ରହିଥିବା ପୀଡ଼ାର ଉପଶମ ମୁଁ ବି ଚାହେଁ। ଅନୁତପ୍ତ, ଅଭିଶପ୍ତ ମୁଁ। ଏକ ବିରାଟ ସମ୍ଭାବନାକୁ ମୋ ଭିତରେ ଲୀନ ହେବାର ମୁଁ ଦେଖିଲି, କିନ୍ତୁ ଫେରେଇ ପାରିଲିନି। ଏ ମାନବ ସମାଜ, ଏହି ସଭ୍ୟତା ସାମ୍ନାରେ ମୁଁ ଆଜି ଦୋଷୀ। ମୁଁ ଜଳଧି ଚନ୍ଦ୍ରଭାଗାର ବହିଷ୍କୃତ କୋଣାର୍କରୁ। ଅନେକ ପୀଡ଼ାଦାୟୀ ଏ ଦଣ୍ଡ ମୋ ପାଇଁ। ଅପରାଧ ବି ତ ସେମିତି ଥିଲା। ହଁ, ମୁଁ ପରା ଯାହା ନିଏ ତାହା ଫେରେଇ ଦିଏ, କିନ୍ତୁ ଫେରେଇ ପାରିଲିନି ଉତ୍କଳ ପାଇଁ ପ୍ରଗତିର ଏକ ବିରାଟ ସମ୍ଭାବନା ଧର୍ମପଦକୁ। ଅଭିଶପ୍ତ, ଅନୁତପ୍ତ ମୁଁ। କେଉଁ ମୁହଁ ଦେଖେଇଥାନ୍ତି ସେ କୋଣାର୍କକୁ, ତାର ମାନବର୍ଦ୍ଧନ କରିଥିବା ଉତ୍କଳର ଏକ ସୁପୁତ୍ର, 1200 ବଢ଼େଇର ପ୍ରାଣ ରକ୍ଷାକାରୀ ଧର୍ମାକୁ ଫେରେଇ ପାରିଲିନି ମୁଁ। ପ୍ରଶ୍ନ ଆସେ, ମୁଁ ସେଠୁ ଆଜି ଦୂରରେ କାହିଁକି, କେଉଁ ମୁହଁରେ ସେଠି ରହିଥାନ୍ତି? ପୁତ୍ର ହନ୍ତାକୁ କେଉଁ ମା ବା କ୍ଷମା ଦେବ? ଅଭିଶପ୍ତ, ଅନୁତପ୍ତ ମୁଁ। ଫେରେଇ ପାରିଲିନି।

ସୁନ୍ଦର ପ୍ରଭାତ। ସେଦିନ ମୋ ଆଡ଼େ ମୁହଁ କରି ସୂର୍ଯ୍ୟଦେବଙ୍କୁ ପ୍ରଣତି ଜଣାଇ ଶିବେଇ ସାନ୍ତରାଙ୍କୁ କୁହନ୍ତି, ମା ଛାୟା ମହାଦେବୀଙ୍କର ଶେଷ ଇଚ୍ଛା ଥିଲା ଚନ୍ଦ୍ରଭାଗାରେ ଏକ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା ହେଉ। ଉତ୍କଳରେ ବହୁ ମନ୍ଦିର ପ୍ରତିଷ୍ଠା ହୋଇଛି, କିନ୍ତୁ ସୂର୍ଯ୍ୟଦେବତାଙ୍କର ଉପାସନା ପାଇଁ ଗୋଟିଏ ସୁଦ୍ଧା ମନ୍ଦିର ନାହିଁ। ସୂର୍ଯ୍ୟଙ୍କୁ ପୂଜା କରି ସାମ୍ବ ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତ ହୋଇଥିଲେ। ସେହି ପୁଣ୍ୟ ପ୍ରଭାତରେ ପବିତ୍ର ସୂର୍ଯ୍ୟବଂଶର ଦାୟଦ ଶ୍ରୀ ଲାଙ୍ଗୁଳା ନରସିଂହଦେବ ତାଙ୍କୁ ହିଁ ସାକ୍ଷୀ ରଖି ପ୍ରତିଜ୍ଞା କରିଥିଲେ, ମନ୍ଦିର ଏଇଠି ହିଁ ତୋଳା ହେବ, ଆଉ ସେ ମନ୍ଦିର ହେବ ଉତ୍କଳର ସର୍ବଶ୍ରେଷ୍ଠ କୀର୍ତ୍ତି। ତାଙ୍କର ଇଚ୍ଛା ଥିଲା ମୋ ଛାତି ଉପରେ ଏକ ପଦ୍ମତୋଳା ଗଣ୍ଡ ଉପରେ ହିଁ ମନ୍ଦିର ତୋଳା ହେବ। କାରିଗରୀ କୌଶଳୀରେ ରୂପରେ ଗାରିମାରେ ସେହି ମନ୍ଦିର ହେବ ବିଶ୍ୱରେ ଅଦ୍ୱିତୀୟ। ଆରମ୍ଭ ହୁଏ କୋଣାର୍କ ମନ୍ଦିରର ନିର୍ମାଣ କାର୍ଯ୍ୟ, ନିଯୁକ୍ତ ହୁଅନ୍ତି 1200 ବଢ଼େଇ 12 ବର୍ଷ ପାଇଁ। ସେତେବେଳେ ମୋତେ ଲାଗିନଥିଲା ତାହା ଇତିହାସ ସୃଷ୍ଟି କରିବ, କୌଣସି କଥାରେ ବିଶ୍ୱାସ ନଥିଲେ ତା ଉପରେ ଗୁରୁତ୍ୱ ଦେବା ବି ଟିକେ କଠିନ ହୋଇଯାଏ। ଅବଶୋଷ ହୁଏ ସେ ନିର୍ମାଣକୁ ମୁଁ ଗୁରୁତ୍ୱର ସହ ଦେଖିଥାନ୍ତି କି, ଈର୍ଷା ଆସେ ଶିଳାଦେହରେ ନିର୍ମିତ ସେହି ରୂପସୀ ନାରୀମାନଙ୍କ ଉପରେ। ବୟସର ହାତ ବାଜି ଶରୀର ପ୍ରସ୍ଫୁଟିତ ହୁଏ ସତ, କିନ୍ତୁ ସେମାନେ ଜୀବନ୍ତ ହୋଇଥିଲେ ସେହି କାରିଗରମାନଙ୍କ ହାତର ସ୍ପର୍ଶରେ। ସେ କାରିଗରୀର ଗାଥା ଯଦି ନିଜ ଧର୍ମ ଭୁଲି କୌଣସି ପାଷାଣ ବି କହିପକାଏ, ତେବେ ତାହା ବି ଆଶ୍ଚର୍ଯ୍ୟର ବିଷୟ ନୁହେଁ।

ଇତିହାସର କିଛି ଅମୂଲ୍ୟ ଗାଥା କହିବା ପାଇଁ ପାଷାଣର ଜୀବନ୍ତ ହେବା ବି ଯଥାର୍ଥ। ଯେଉଁ ଦେଶରେ ଅବତାରୀ ଶ୍ରୀରାମଚନ୍ଦ୍ରଙ୍କର ପାଦସ୍ପର୍ଶରେ ପାଷାଣରୁ ଅହଲ୍ୟାଙ୍କର ଆବିର୍ଭାବ ହୋଇପାରେ, ସେ ଦେଶର ଶିଳ୍ପୀର ହାତର ସ୍ପର୍ଶରେ ମୁଁ କାହିଁକି ଜୀବନ୍ତ ହୋଇପାରିବିନି। ମୁଁ କୋଣାର୍କର ଶିଳାରେ ଖୋଦିତ ଏକ ନାରୀ। ଯଦି କହିବି ମୁଁ ଅପ୍ସରା ମେନକା, ତେବେ ହୁଏତ ବିଶ୍ୱାସ ହୋଇନପାରେ। ଆଉ ଜଣେ ଦେବନାରୀଙ୍କୁ ଆମ ଇତିହାସ କହିବା ପାଇଁ କଷ୍ଟ ଦେବା ତ ଠିକ୍ ନୁହେଁ। ଅବଶ୍ୟ ଏ କାର୍ଯ୍ୟ କରିବାରେ ତାଙ୍କୁ ଗୌରବ ମିଳିଥାନ୍ତା, କିନ୍ତୁ ମୋର ନାରୀ ସ୍ୱଭାବ ତାଙ୍କୁ ଏ ଗୌରବ ନ ଦେଇ ନିଜ ପାଇଁ ଏ ଗୌରବର ମୁହୂର୍ତ୍ତକୁ ରଖିଛି ନିଜ ପାଖରେ। କୋଣାର୍କର ଶିଳାରେ ଖୋଦିତ ସ୍ୱାମୀ ବିରହୀ, ବାସ୍ ମୂର୍ତ୍ତିଟିଏ ମୁଁ। କିନ୍ତୁ ଯାହା କହିବି, ମୋ ପାଖ ଶିଳାରେ ଖୋଦିତ ସମସ୍ତ ଦେବପ୍ରତିମାଙ୍କୁ ସାକ୍ଷୀ ରଖି କହିବି, ଶିଳ୍ପ ଏକ ସମାଜ ଗଠନ ପାଇଁ ଅତ୍ୟନ୍ତ ଜରୁରୀ। ସ୍ଥାୟିତ୍ୱ ଦେଇଥାଏ ଏ ଶିଳ୍ପ। କାର୍ଯ୍ୟ ଅନ୍ୱେଷଣରେ ବହିର୍ରାଜ୍ୟକୁ ଯାଇଥିବା ମୋ ସ୍ୱାମୀଙ୍କ ବିରହ ମୋତେ କେତେ ଯେ କଷ୍ଟ ଦେଇଥାଏ, ତାହାର ସମ୍ୟକ୍ ଧାରଣା ହିଁ ବୋଧେ ମୋ କଥାରୁ ଜଣାପଡ଼ିପାରେ। ଆଖିରେ ମୋର ଅପେକ୍ଷା, ପ୍ରେମ ପିପାସା ଦେହର ସବୁ ଅଙ୍ଗରେ, ନୀଳ ପଦ୍ମର ପାଖୁଡ଼ା ପରି ମୋ ଦେହର କାନ୍ତି, ସମୁଦ୍ର ଲହଡ଼ି ଭଳି ଘନ ନୀଳ ଉର୍ମିଳ କେଶଦାମ, ନୀଳ ପଦ୍ମ ପରି ତଳ ଉଜ୍ଜ୍ୱଳ ବୁଦ୍ଧିଦୀପ୍ତ ମନୋହରିଣୀ ଦୁଇଟି ଆୟତ ଆଖି, ବିଶ୍ୱର ଶ୍ରେଷ୍ଠ ଶିଳ୍ପୀର ହାତଗଢ଼ା ନିଖୁଣ ପ୍ରତିମା ମୁଁ, ସୁଗୋଲ ଅଙ୍ଗ ସୌଷ୍ଠବ ରମ୍ଭାତରୁ ପରି ସୁଗୋଲ ଘନ ଉରୁ। ହଁ, ପତିଙ୍କ ବିରହୀ ରୂପେ ଚିତ୍ରିତ ବୋଲି କିଛି ମଳିନ ପଡ଼ିଯାଇଥାଇ ପାରେ। ଆଜି ଦେଖିଲେ ହୁଏତ ଆପଣ ମୋ ଏ କଥାକୁ ବିଶ୍ୱାସ କରି ନ ପାରନ୍ତି, କାରଣ କାଳର କରାଳ ଗତିରେ ମୁଁ ରଙ୍ଗ ଆଜି ଉଡ଼ିଯାଇଛି। ଆଉ ଦୀର୍ଘ 800 ବର୍ଷର ଅପେକ୍ଷା ପରେ ଶୃଙ୍ଗାର ପାଇଁ ବି ମୋର ଇଚ୍ଛା ନାହିଁ। ଯେତେବେଳେ ମନ୍ଦିର ନିର୍ମାଣ ଆରମ୍ଭ ହେଲା, 1200 ବଢ଼େଇଙ୍କ ଆଗମନ ହେଲା ଏ ଭୂମିରେ, ଦିନସାରା ଅକ୍ଲାନ୍ତ ପରିଶ୍ରମ ପରେ ଆରାଧ୍ୟ ସୂର୍ଯ୍ୟଙ୍କର ଅସ୍ତ ବେଳକୁ ଅପେକ୍ଷା କରୁଥିଲେ କାରିଗର। ଏ ନାଟ୍ୟ ମଣ୍ଡପର ଭୂମିରେ ଚୌତନା ପକାଇ ନିଦ୍ରା ଦେବୀଙ୍କ କୋଳକୁ ଯାତ୍ରା କରୁଥିଲେ। ମୁଖିଆଙ୍କ ଅପୂର୍ବ ଚିନ୍ତାଧାରାକୁ ଧନ୍ୟବାଦ। ଠିକ୍ ସୂର୍ଯ୍ୟଙ୍କର ରଥ ପରି ଏ ମନ୍ଦିରର

0: ନିର୍ମାଣ ଚାଲିଲା। ନିଖୁଣ କାରିଗରୀ କରୁଥିବା କିଛି କାରିଗରଙ୍କ ଶ୍ରମକୁ ଚନ୍ଦ୍ରତାପର ବ୍ୟବସ୍ଥା ଥାଏ, କିନ୍ତୁ ତାହା ବି ପ୍ରାକୃତିକ ବସ୍ତୁରେ ନିର୍ମିତ। ଯେତେ ଜଳସର ବ୍ୟବସ୍ଥା ଥିଲେ ବି ତୃଷ୍ଣା ନିବାରଣ ପାଇଁ ଯଥେଷ୍ଟ ନଥିଲା। ମୋତେ ସେମାନଙ୍କୁ ଦେଖି ଲାଗୁଥିଲା ସେମାନଙ୍କ ପତ୍ନୀମାନେ ବି ତ ତାଙ୍କୁ ଖୋଜୁଥିବେ। ଇଚ୍ଛା ହେଉଥିଲା ତାଙ୍କ ପତ୍ନୀଙ୍କ ମନର ବାର୍ତ୍ତା ତାଙ୍କୁ କହିଦେଇ ତାଙ୍କୁ ଥରେ ଯାଇ ଭେଟିବାକୁ କହନ୍ତି କି। କିନ୍ତୁ ଅନ୍ନଦାତା ରାଜା ନରସିଂହ ଦେବଙ୍କୁ ଅବଜ୍ଞା କେମିତି କରନ୍ତି ସେମାନେ। ଏମିତି ପରିଶ୍ରମରେ ବିତିଗଲା ଦ୍ୱାଦଶ ନିଦାଘ। ଜଳଦାଗମ କାଳ ବିତି ଶୀତକାଳର ଆଗମନ। ଗୋଟିଏ ଅଜଣା ଶିଶୁର ପ୍ରବେଶ ହୁଏ ସମ୍ମୁଖରେ ଥିବା ପୂର୍ବଦ୍ୱାର ଦେଇ। ଗାମୁଛାରେ ଧରି ଆଣିଥାଏ କେଜାଣି କି ସମ୍ପତ୍ତି, ହାତରେ ଜାକିକି ଧରିଥାଏ ତାକୁ। ଯାହାଙ୍କ ପରିଚୟ ସେ ମାଗୁଥାଏ ତାଙ୍କ ସହ ମୁଁ ପରିଚିତ। ସେ ଆସିଥିଲା ଏହି ମନ୍ଦିର ମୁଖ୍ୟ କାରିଗର ବିଶୁ ମହାରଣାଙ୍କ ପାଖକୁ, ମୁଁ ସାମ୍ନାରେ ହିଁ ତ ଭେଟିଥିଲା। ତାଙ୍କ କଥୋପକଥନ ଆରମ୍ଭ ହୁଏ। ତା ଗାମୁଛାରେ ପୁଟୁଳି ବାନ୍ଧି ଆଣିଥିବା ବରକୋଳି ସାହାଯ୍ୟରେ ରହସ୍ୟ ଉନ୍ମୋଚନ ହେଲା। ବିଶୁ ମହାରଣାଙ୍କୁ ଜଣାପଡ଼ିଲା ଯେ ସେ ତାଙ୍କର ନିଜର ସନ୍ତାନ। କି ଅଦ୍ଭୁତ କଥା, ବାପା ପୁଅର ପରିଚୟ ପାଇଁ ସାହାଯ୍ୟ କଲା ସାମାନ୍ୟ ବରକୋଳି। ଆଜି ଯାଏଁ ସେ ଦେଖିନଥିଲା ତା ବାପାଙ୍କୁ। ବାର ବର୍ଷ ଯେଉଁ ଆଖିରେ ଅପେକ୍ଷା ଥିଲା, ଅପେକ୍ଷାର ଅବସାନ ପରେ ଲୋତକରେ ଅଶ୍ରୁ ଆସିବା ସ୍ୱାଭାବିକ। ଆନନ୍ଦାଶ୍ରୁରେ ଭିଜିଯାଏ ଉଭୟଙ୍କ ଆଖି, ଆଉ ଆଲିଙ୍ଗନ କରିପକାନ୍ତି ବିଶୁ ମହାରଣା ପୁତ୍ରକୁ। ହେଲେ ମୁଁ ହତଭାଗୀ, ମୋ ସ୍ୱାମୀଙ୍କୁ ଅପେକ୍ଷା କରିକରି ବି କାନ୍ଦିପାରୁନି। ତାଙ୍କ କଥୋପକଥନରୁ ଆଉ ଏକ ରହସ୍ୟ ଉପରୁ ପରଦା ଉଠିଲା। ମନ୍ଦିରର କାର୍ଯ୍ୟ ସରିଯାଇଛି, କିନ୍ତୁ ମନ୍ଦିରର ମୁଣ୍ଡି ଏ ଯାଏଁ ମରାଯାଇପାରୁନି। ରାଜାଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଅବଧି ସକାଳ ହେଲେ ଶେଷ ହେବ, ଆଉ ଦଧି ନଉତି ନ ବସିଲେ ସକାଳକୁ ବାରଶହ ବଢ଼ିଙ୍କ ମୁଣ୍ଡ କାଠ ହେବ। ଏକଥା ଶୁଣି ଧର୍ମପଦ ବାପାଙ୍କ ଆଦେଶ ଭିକ୍ଷା କରେ ମୁଣ୍ଡି ମାରିବା ପାଇଁ। ଶହ ଶହ ବଢ଼େଇଙ୍କ ମନରେ ସନ୍ଦେହ ଉପୁଜେ, ଯେଉଁ ମନ୍ଦିରର ମୁଣ୍ଡି ଏକ ଉଚ୍ଚମାନର କାରିଗର ମାରିପାରିଲେ ନାହିଁ, ତାକୁ ଏ ସାମାନ୍ୟ ଚପଳମତି ବାଳକ କରିପାରିବ? ତାପରେ ପୁଣି ଦ୍ୱନ୍ଦ୍ୱ, ଯଦି ରାଜା ଏକଥା ଜାଣନ୍ତି ଯେ ନିଯୁକ୍ତ ବାରଶହ ବଢ଼େଇଙ୍କଠୁ ବଢ଼େଇଙ୍କ ସଂଖ୍ୟା ବଢ଼ିଛି ଏବଂ ସାମାନ୍ୟ ଶିଶୁଟିଏ ଶେଷରେ ମନ୍ଦିରର ମୁଣ୍ଡି ମାରିଛି, ତାହେଲେ ତ କାରିଗରଙ୍କର ମୁଣ୍ଡ କାଠ ହେବା ସୁନିଶ୍ଚିତ। ଧରମା ପାଖରେ କିନ୍ତୁ ବୋଧେ ଏସବୁ ସମସ୍ୟାର ନିରାକରଣ ଥାଏ। ତାପରେ ସେ ତ୍ୟାଗ ବଳିଦାନର କଥା କହିବାକୁ ନା ମୋ ପାଖରେ ଶକ୍ତି ଅଛି, ନା ସେସବୁକୁ ପୁଣି ଥରେ ଅନୁଭବ କରିବା ପାଇଁ ମୋ ପାଖରେ ଧୈର୍ଯ୍ୟ। ମୁଁ ତ ସାମାନ୍ୟ ମୂର୍ତ୍ତିଟାଏ ମାତ୍ର, ସେ ଭାବନାକୁ ବଖାଣି ପାରିବିନି। ସେଇଥିପାଇଁ କ୍ଷମା ଯାଚିକା, ମୁଁ କ୍ଷମା ଯାଚିକା।
1: ଶ୍ରୋତାବନ୍ଧୁ, ତ୍ୟାଗ ବଳିଦାନ ସମର୍ପଣର ଏକ ଅନନ୍ୟ ଗାଥା ଜଡ଼ିତ କୋଣାର୍କ ସହ। ଯେତେବେଳେ ସେ ବାର ବର୍ଷର ଶିଶୁ ଧରମା ଦ୍ୱାରା ମନ୍ଦିରର ମୁଣ୍ଡି ମରାସରେ ବଢ଼େଇମାନଙ୍କ ମନରେ ଦ୍ୱନ୍ଦ୍ୱ ଉଠେ, ଯଦି ସକାଳ ହେଲେ ରାଜା ଏକଥା ଜାଣନ୍ତି ଯେ ବାରଶହ ବଢ଼େଇ ଯେଉଁ କାମ କରିନାହାନ୍ତି ସେ କାମ ଜଣେ ବାର ବର୍ଷର ଶିଶୁ କରିଦେଲା, ତାହେଲେ ତାଙ୍କ ମଥାର ଟେକ ରହିବ ତ।

ଧରମା ପାଖରେ ବଢ଼େଇ ତଥା ପିତାଙ୍କ ସମସ୍ୟାର ନିରାକରଣ ଥିଲା। ସମସ୍ତଙ୍କୁ ବୁଝେଇ ଧରମା କୁହେ,

ସେହି ଉତ୍କଳର ମହାନ ଶିଳ୍ପୀ ଥିଲା ବୟସରେ ସାନ, କିନ୍ତୁ ବାରଶହ ବଢ଼େଇର ମାନ ତଥା ପ୍ରାଣରକ୍ଷା ପାଇଁ ସେ ବଳିଦାନ ଦେଲା। ମନ୍ଦିର କୂଳରୁ ସମୁଦ୍ରକୁ ଲମ୍ଫ ଦେଇ ସେ କାରକ ସାଜିଗଲା ବାରଶହ ବଢ଼େଇର ପ୍ରାଣରକ୍ଷାର। କିନ୍ତୁ ତା ସହ ସେଦିନ ସମାପ୍ତ ହେଲା ଉତ୍କଳର ଏକ ବିରାଟ ଶିଳ୍ପୀ। ଏକ ଅନନ୍ୟ କାରିଗରକୁ ହରେଇ ସେଦିନ ସମସ୍ତେ କାନ୍ଦିଥିଲେ।

0: ସେ ଶିଶୁକୁ ଗ୍ରାସି ଚନ୍ଦ୍ରଭାଗାର ଜଳଧି ଆଜି ବହିଷ୍କୃତ। କୋଣାର୍କ ବି ଆଜି ରୁଗ୍ଣ ଅବକ୍ଷରିତ ଶିଳାଖଣ୍ଡ ମାତ୍ର। କିନ୍ତୁ ଧର୍ମର ତ୍ୟାଗ ଓ ବଳିଦାନର କଥା ସମସ୍ତଙ୍କ ପାଇଁ ଅଭୁଲ।
1: ତେବେ ଶ୍ରୋତାବନ୍ଧୁ, ଏ ତ ଥିଲା ଭାବନାତ୍ମକ ଚିନ୍ତନ। କୋଣାର୍କର କାରୁକାର୍ଯ୍ୟ ଆଜି ବି ବିଶ୍ୱ ପାଇଁ ଆଶ୍ଚର୍ଯ୍ୟର ବିଷୟ। ଏବେ ଆସନ୍ତୁ ଜାଣିବା କୋଣାର୍କର ଇତିହାସ ବିଷୟରେ।
0: କୋଣାର୍କର ସୂର୍ଯ୍ୟ ମନ୍ଦିର ପ୍ରାୟ 1300 ଶତାବ୍ଦୀରେ ନିର୍ମିତ ବୋଲି ଜଣାଯାଏ। ପ୍ରାୟ 1250 ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା। ଏକ ବିଶାଳ ରଥାକୃତି ଆକାରର ଏହି ମନ୍ଦିରଟି, ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି, ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇସାରିଛି। ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳ। ଟାଇମ୍ସ ଅଫ୍ ଇଣ୍ଡିଆର ସୂଚୀଯୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ମଧ୍ୟ ରହିଛି।
1: ଏହି ମନ୍ଦିରଟି ଗଢ଼ି ଉଠିଥିଲା ବଙ୍ଗୋପସାଗର କୂଳରେ। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା। ଏହାର ନାମ ଥିଲା କୋଣଗର। କୋଣଗର ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ। କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି। କୋଣର ମାନେ ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ସୂର୍ଯ୍ୟ। ଏହି ମନ୍ଦିରଟି ସୂର୍ଯ୍ୟଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଏହି ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତପୋଷଣ କରାଯାଏ।
0: କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା। ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି 238 ଫୁଟ ଉଚ୍ଚ ଓ ମୁଖଶାଳା 128 ଫୁଟ ଉଚ୍ଚ ଥିଲା। 13 ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ଉପରେ ଗଢ଼ାଯାଇଥିଲା। ସେ ଚଟାଣ ଚାରିପଟେ 9 ଫୁଟ 9 ଇଞ୍ଚ ଉଚ୍ଚର 24 ଚକ ଓ ସମ୍ମୁଖରେ 7 ଘୋଡ଼ା ଖଞ୍ଜା ଯାଇଥିଲା। ଜଗମୋହନର ଉଚ୍ଚତା ଥିଲା 123 ଫୁଟ ଓ ବିମାନର ଉଚ୍ଚ

0: ଉଚ୍ଚତା ଥିଲା 225 ଫୁଟ। ମନ୍ଦିର ବେଢ଼ାର ଦୈର୍ଘ୍ୟ ଓ ପ୍ରସ୍ତ ଯଥାକ୍ରମେ 857 ଓ 540 ଫୁଟ। ମନ୍ଦିରଟି ଏବେ ବି ପ୍ରାକୃତିକ ପରିବେଶ ଭିତରେ ରହିଛି ଓ ଏହାର ଚାରିପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢ଼ୁଥିବା ଗଛ ରହିଛି। ମୁଖ୍ୟ ଦେଉଳଟି ପାଖାପାଖି 200 ଫୁଟ ଉଚ୍ଚର ଥିଲା ବୋଲି ଜଣାଯାଏ, ଯାହାକି ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ।
1: ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ କରାଯାଇଛି। ଏହି ମନ୍ଦିରର ମୂଳରେ ଅତି ସୂକ୍ଷ୍ମ କାରୁକଳାରେ ସୁସଜ୍ଜିତ 12ଟି ଚକ ରହିଛି। ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ। ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ। ଏହି ଅରମାନଙ୍କର ଛାଇରୁ ସଠିକ୍ ସମୟ ବାରି ହୁଏ। ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି 30 ମିଟର ଉଚ୍ଚ। ଖଜୁରାହୋ ମନ୍ଦିର ପରି ଏହି ମନ୍ଦିରର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି।
0: ମନ୍ଦିରର ଦ୍ୱାରରେ ଦୁଇ ପାଖରେ ମନ୍ଦିରକୁ ଜଗି ରହିଛନ୍ତି 2ଟି ଦନ୍ତାହାତୀଙ୍କୁ ପଦାନତ କରିଥିବା 2ଟି ଭୀମକାୟ ସିଂହ। ଏହି ହାତୀ 2ଟି ସ୍ଥାୟୀତ୍ୱ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ। ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିର ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟଗୀତ ପରିବେଷଣ କରୁଥିଲେ ବୋଲି ଜଣାଯାଏ। ଏହାଛଡ଼ା ଅନେକ ପ୍ରକାରର ଦେବାଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର, ସଙ୍ଗୀତ ଶିଳ୍ପୀ, ନଟନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ। ତା ସହିତ କେତେ ଜାତିର ପଶୁପକ୍ଷୀ, ପାଖାପାଖି 2000 ଆକର୍ଷକ ଓ ଜୀଅନ୍ତା ଦିଶୁଥିବା ଭଳି ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଏହି ମନ୍ଦିରର କାରୁକାର୍ଯ୍ୟ।
1: ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ର ପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳା ନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ ତଥା ସବୁ ପ୍ରକାର ପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି।
0: ମନେପଡ଼େ କୋଣାର୍କର ସେହି ହତଗୌରବ, କେତେ ଯେ ମହାନ କବି ଲେଖିଯାଇଛନ୍ତି କୋଣାର୍କ ସମ୍ପର୍କରେ। ମନେ ପଡ଼ନ୍ତି କବି ସଚି ରାଉତରାୟ, ମନେ ପଡ଼େ ତାଙ୍କ ଅନନ୍ୟ ସୃଷ୍ଟି ପଦ୍ୟ କୋଣାର୍କ। ତୁମେ ଦେଖିଅଛ ଶିଳାରେ ତାର ତ ରମ୍ୟ କଳାର ରୂପ, ମୁଁ ଦେଖିଛି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ। ତୁମେ ଦେଖିଅଛ ଫୁଟିଛି କିପରି କଳାର କାଉଁରୀ ଲାଗି, ରାତ୍ରିର କଳା ଯବନିକା ପରି ସ୍ୱର୍ଣ୍ଣ ଉଷାର ଛବି। ଦେଖିଛ କିପରି କବିତା ଫୁଟିଛି ପାଷାଣର ମୁକ ଦେହେ, ତନ୍ଦ୍ରାମଗନ ଅଳସ ସପନେ ବୁଡ଼ିଛ ନିବିଡ଼ ସ୍ନେହେ। ତୁମେ ଚାଖିଅଛ ରସର ଝରଣା ଚାରୁ ମନ୍ଦିର ତଳେ, ଗଣ୍ଡୁଷ ଭରି ପିଇଛ ପିଉଷ ନିଭାଇ ତୃଷ୍ଣା ନଳେ। ମୁଁ ଫେରିଛି ହାଏ ଦିନବେ ରସିକ ତାହାରି ସିଂହ ଦୁଆରୁ, ପୁଞ୍ଜିତ ବ୍ୟଥା ଅବସାଦ ଗୁରୁ ବଳିଅଛି ହୃଦ ଭାରୁ। ମୂଲିଆର ଆଖି ନେଇ ମୁଁ ଦେଖିଛି ହାଏ ମନ୍ଦିରର ରୂପ ବ୍ୟଥାର ଆରତୀ ଦେଇ। ଧ୍ୱନି ନିରବି ଥାଏ, ଅଥଚ ପ୍ରତିଧ୍ୱନି ବାରମ୍ବାର ଶୁଭୁଥାଏ। ଯଦିଓ ଏବେ ମୁକୁଟ ବିହୀନ ହୋଇଛି ସମ୍ରାଟ, ତଥାପି ସମ୍ରାଟର ପୂର୍ଣ୍ଣ ଦମ୍ଭରେ ଉଭା ହୋଇଛି କୋଣାର୍କ। ଯେତେ କାଳ ଯାଏଁ ପଥରର ଭାଷା ବୁଝିପାରୁଥିବ ମଣିଷ, ସେତେ କାଳ ଯାଏଁ ସବୁରି ହୃଦୟରେ ଘର କରିଥିବ କୋଣାର୍କ।
1: ତେବେ ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଥିଲି ମୌସୁମୀ,
0: ଆଉ ମୁଁ ଅର୍ଘ୍ୟ ଅର୍ପଣ।
1: ଆଶା କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗିଥିବ, ତେବେ ମତାମତ ନିଶ୍ଚୟ ଜଣାଇବେ।
0: ଯୋଗାଯୋଗ କରିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
1: ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ନମ୍ବରଟି ହେଲା 8114659464।
0: ଆପଣମାନେ ଆମକୁ ଇମେଲ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଇମେଲ ଆଇଡିଟି ହେଲା airbalangir@gmail.com।
1: ମତାମତ ଅପେକ୍ଷାରେ ରହିଲୁ, ନମସ୍କାର।

ଏଇଠି ଶେଷ ହେଲା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆଲବମ୍ରୁ ଗୀତଟିଏ। ଗୀତଟିକୁ ଗାଇଛନ୍ତି ନିବେଦିତା, ଗୀତିକାର ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଶରତ ନାୟକ।

0: ଶୁଣୁଥିଲି ନିବେଦିତାଙ୍କ କଣ୍ଠରେ ଆଲବମ୍ରୁ ଗୀତଟିଏ। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସର୍ ଫିରୋଜୀ।

କସ୍ମିକ୍ 9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶ୍ରୋତାବନ୍ଧୁ, ଏଥର କହି ରଖୁଛୁ କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ପ୍ରଥମେ ଜାଣିନେବା ଚଳିତ ଅଧିବେଶନର

ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:10 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତିଗୀତ। ଜନଜୀବନ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକରୁ 6:55। ଲଣ୍ଡନର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ICC T20 ମହିଳା କ୍ରିକେଟ ବିଶ୍ୱକପ 2026ର ଧାରାବିବରଣୀ ଶୁଣିପାରିବେ। ଆଜି ରାତି 7:25, ରାତି 8:30 ଏବଂ ରାତି 9:15ରୁ ଖେଳ ଶେଷ ପର୍ଯ୍ୟନ୍ତ।

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ ଆଜି ରାତି 7:30। ଆଜି ଏଥିରେ ରହିଛି ଦିଲୀପ କୁମାର ରାଉତ, କୃଷି ବିଶେଷଜ୍ଞ, ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଭୁବନେଶ୍ୱରଙ୍କ ଆଲୋଚନା, ପାଣିପାଗ ଅନୁଯାୟୀ ଏ ବର୍ଷର ଚାଷ ସମ୍ପର୍କରେ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ପ୍ରଚାର କରିବୁ ଆଜି ରାତି 8। ଏହି କାର୍ଯ୍ୟକ୍ରମଟି ଶୁଣିପାରିବେ ଆକାଶବାଣୀ କଟକରୁ।

ଏଥର ଶ୍ରୋତାବନ୍ଧୁ କହି ରଖୁଛୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଆମର ପ୍ରାତଃ ଅଧିବେଶନ ଆରମ୍ଭ ହେବ ସକାଳ 5:53। ସକାଳ 6:05 ପ୍ରଚାର କରିବୁ ଆରାଧନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ସଙ୍ଗୀତ। ଆମ ପରିବେଶ ସକାଳ 6:30। ଏଥିରେ ରହିଛି ଡକ୍ଟର ନରେନ୍ଦ୍ର କୁମାର ମିଶ୍ରଙ୍କ ଆଲୋଚନା ଜଙ୍ଗଲ ଥିଲେ ମଙ୍ଗଳ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସକାଳ 6:35। ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 7:25। ଏ ବର୍ଷର ପାଣିପାଗ ଏବଂ ଧାନ ଚାଷ ସମ୍ପର୍କରେ ଚାଷରହାଲ କାର୍ଯ୍ୟକ୍ରମ ରହିଛି, ଆଗାମୀକାଲି ଶୁଣିପାରିବେ ଏହି କାର୍ଯ୍ୟକ୍ରମଟି ସକାଳ 7:35। ଗୋସ୍ୱାମୀ ତୁଳସୀଦାସକୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ 7:40। 7:50 ପାରମ୍ପରିକ ଗୀତରେ ଓଡ଼ିଶୀ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକରୁ ସକାଳ 8:30। ଆଗାମୀକାଲି ଏହାର ବିଷୟ ରହିଛି ସ୍ନାନ।

ପୂର୍ଣ୍ଣିମା ସମ୍ପର୍କରେ ତଥ୍ୟ ସଂଗ୍ରହ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ଓଡ଼ିଆ କଥାଚିତ୍ରର ଗୀତ। 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତି ଗୀତ। ପ୍ରଥମ ଗୀତ କଣ୍ଠଶିଳ୍ପୀ ବିନୋଦିନୀ ସାହୁ, ଗୀତରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ବିପିନ ବାରିକ।

ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଖଣ୍ଡଶିଳ୍ପୀ ହେଉଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତ ରଚନା ପ୍ରଫୁଲ୍ଲ କର।

ଏଥିସହିତ ଏଇଠି ଶେଷ କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବିନୋଦିନୀ ସାହୁ, ଭିକାରୀ ଚରଣ ବଳ, ନମିତା ଅଗ୍ରୱାଲ, ମହାପାତ୍ର ମିନତୀ ଭଞ୍ଜ, ଦୁକିଶ୍ୟାମ ତ୍ରିପାଠୀ ଏବଂ ଅରବିନ୍ଦ ପୁଦୁଲି। ଗୀତଟିର ପରେ ପରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ କିଛି ସୂଚନା ଏବଂ ବିଜ୍ଞାପନ ସହ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକରୁ। କିଛି ସମୟ

0: ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ।

ମୁଖ୍ୟ ସମ୍ବାଦ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା, ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା, ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିଅନସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁ

0: ବୁଧବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି। ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇ C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ ଅପନି ପହଲି ଉଡ଼ାନ ପୁରୀ କି ହେ ଔର ଏସେ 40 ବିମାନ ଭାରତ ମେ ହି ବନାଏ ଯା ରହେ ହେ ଇସସେ ଏମଏସଏମଇ ଔର ଏରୋସ୍ପେସ ସେକ୍ଟର କୋ ନଈ ଶକ୍ତି ମିଲ ରହି ହେ ଆଜ ସମୁଦ୍ର ସେ ଲେକର ଆକାଶ ତକ ହମାରା ଭାରତ ଅଧିକ ସୁରକ୍ଷିତ ଔର ଆତ୍ମନିର୍ଭର ବନ ରହା ହେ।
0: ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କମ୍ କିଣିବା, ବିଦେଶ ଭ୍ରମଣ ସ୍ଥଗିତ ରଖିବା, କାର୍ ପୁଲିଂ ଏବଂ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରୀ ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଂକଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରାଇଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ 20 ପ୍ରିମିୟମ୍ରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି। ଯୋଜନାରେ ବର୍ତ୍ତମାନ ସୁଦ୍ଧା 58 ଅଧିକ ଲୋକ ଯୋଡ଼ି ହୋଇସାରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 27 ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଛି। ଦେଶର ପ୍ରାୟ 11,00,000 ପରିବାରଙ୍କୁ 22,000 ଟଙ୍କାର ସହାୟତା ମିଳିସାରିଛି। ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ସରକାର ଦେଶ କେ କରୋଡୋ ପରିବାର ତକ ସୁରକ୍ଷା କା କବଚ ପହଞ୍ଚା ରହି ହେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେ ତହତ କେବଲ 1 କେ 20 କା ପ୍ରିମିୟମ ଉସ ପର 2,00,000 ରୁପିଏ ତକ କା ଦୁର୍ଘଟନା ବୀମା ମିଲତା ହେ। ଉସୀ ପ୍ରକାର ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବି ଉତନି ହି ଅହମ ହେ। ୟେ ଯୋଜନା ବ୍ୟକ୍ତି କି ଦୁଃଖଦ ମୃତ୍ୟୁ ହୋନେ ପର ଉସକେ ପରିବାର କୋ 2,00,000 ରୁପିଏ କା ବୀମା କଭର ଦେତି ହେ। इसका वार्षिक प्रीमियम सिर्फ 436 रुपये है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷା ବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେସେଲ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ପ୍ରଦାନ କରାଯାଇଛି। ଦ୍ୱୀପ ରାଷ୍ଟ୍ର ସେସେଲ୍ସକୁ 3-ଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। राज्य में चली भोटर तालिकार स्वतंत्र सघन संशोधन एसआईआर प्रक्रिया आज शेष हो निर्वाचन प्रशासन पक्ष शेष दिन में समस्त कार्यक्रम त्वरान्वित वर्तमान सुधा राज्य में 3,33,70

0: 72942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀ ବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନ ବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40 ରୁ 45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା ଏବଂ ଭଗବାନପୁର ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ। ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ବାପା, 2,000-3,000
2: କାହିଁକି?
1: ମୋର ପକେଟ୍ ମନି।
2: ଆରେ ଏବେ ମାତ୍ର 2,000 କ୍ୟାସ୍ ଅଛି।
1: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ।
2: ହେ
1: ନୁହେଁ, ହଁ।

0: ନାଗାଲାଣ୍ଡର ବେବି ଲିଗ୍ ଆଉ ମହିଳା ଫୁଟସାଲ ଲିଗ୍ ଜରିଏ ଶିଶୁ ଆଉ ମହିଳାମାନଙ୍କ ଭିତରେ କ୍ରୀଡ଼ା ପ୍ରତିଭା ବିକାଶର ଚେଷ୍ଟାକେ ସେ ସାଧୁବାଦ ଜଣାଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକେ ପୁନର୍ଜୀବିତ କରିଛି, ଆଉ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଆଉ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ମୂଲ କରିକିରି ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗେ ପଦକ୍ଷେପ ନେଇଛି।
1: साथियों, जड़ों से जुड़े रहकर युवाओं को नई टेक्नोलॉजी के लिए तैयार करने का एक और अच्छा प्रयास हो रहा है। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही है। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने की दिशा में एक महत्वपूर्ण कदम है।
0: श्री मोदी मेघालय न जीवंत ରୁଟ୍ ବ୍ରିଜ୍ ସଂରକ୍ଷଣ ଲାଗି ସ୍ଥାନୀୟ ଲୋକର ଚେଷ୍ଟା ଆଉ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଲାଗି ପ୍ଲାଷ୍ଟିକ୍ ବର୍ଜନରୁ ପରିବେଶ ଅନୁକୂଳ ଇଟା ବନେଇକରି ପରିବେଶ ସୁରକ୍ଷା ଲାଗି କରାଯାଉଥିବା କାମର ପ୍ରଶଂସା କରିଛନ୍। ଆଇବା ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭାରମାନେ ତିଆରି କରୁଥିବାର ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରବାର ଆଉ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ନ ତିଆରି ମୂର୍ତ୍ତି ଘିନ୍ବାର୍କେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ମନ୍ କି ବାତ୍ ଥି ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକେ ଆହୁରି ସୁଦୃଢ଼ କରିକିରି ବର୍ଷାର ଫି ବିନ୍ଦୁର ସଂରକ୍ଷଣ ଲାଗି ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପାଖର ବଞ୍ଜାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିଥିଲେ। କାର୍ଯ୍ୟକ୍ରମ ଥି ଗାଁର ବହୁତଟେ ଲୋକର ସହିତ ସେନର ବିଜେପିର ନେତାମାନେ ଆଉ ଜନପ୍ରତିନିଧି ଯୋଗ ଦେଇଥିଲେ। ରାଜ୍ୟ ଚାଲିଥିବାର ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜି ସରିଛି। ନିର୍ବାଚନ ପ୍ରଶାସନ ତରଫରୁ ଶେଷ ଦିନେ ସବୁ କାମକେ ତୁର୍ତ୍ତି କରାଯାଇଛି। ଫର୍ମ ବାଣ୍ଟବାର ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ତିଆରି ଲାଗି ତଥ୍ୟର ଡିଜିଟାଇଜେସନ୍ କାମ ସରିଛି। ଅଭିଯାନ ଥି ଅତ୍କାନୁ ଅତ୍କା ଜନସହଭାଗିତା ସୁନିଶ୍ଚିତ କରବାର ସହିତ ସବୁ ଯୋଗ୍ୟ ଭୋଟରମାନଙ୍କୁ ସାମିଲ କରବା ଲାଗି ରାଜ୍ୟର ଫି ବିଧାନସଭା ନିର୍ବାଚନ ମଣ୍ଡଳୀନ ବୁଥସ୍ତରୀୟ ଅଧିକାରୀ ଆଉ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ ନିର୍ଭରଯୋଗ୍ୟ ଆଉ ତ୍ରୁଟିମୁକ୍ତ ଭୋଟର ତାଲିକା ତିଆରି କରବାର ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀଜୀଉମାନଙ୍କର ପବିତ୍ର ସ୍ନାନଯାତ୍ରା ଆଇବା କାଲି ହେବା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ଆଘନୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଆଉ ସେନାପଟା ଲାଗି ନୀତି ସାରିଛନ୍। ମଙ୍ଗଳ ଆଳତୀ ଶେଷ ହେବା ଋତୁରୁ ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆଇବାକାଲ ମହାପ୍ରଭୁ ଦୁର୍ଲଭ ହାତୀ ବେଶ ଆଉ ଗଜାନନ ବେଶ ଥି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ଲାଗି ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇକରି ମନ୍ଦିରକେ ଯିବେ। ସ୍ନାନବେଦି ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନ ଲାଗି ଭକ୍ତମାନେ ସିଂହଦ୍ୱାର ଦେଇକରି ଯିବେ ଆଉ ଅଲଗା ତିନି ଦ୍ୱାର ଦେଇକରି ବାହାରିବେ। ଆଇବାକାଲ ପହପହ 5 ବଜେନୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ମୂଲ କରବାର ଲାଗି ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନଯାତ୍ରାକେ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ଆଉ ଜିଲ୍ଲା ପ୍ରଶାସନ ତରଫରୁ ଜବର ବ୍ୟବସ୍ଥା କରାଯାଇଛି। ଭିଡ଼ ଜାଗାମାନଙ୍କେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଇବାକାଲି ପୁରୀ ପୌରାଞ୍ଚଳର ସବୁ ବିଦ୍ୟାଳୟ ବନ୍ଦ ରଖବାରକେ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନତି ଆଜି ସାରା ଦେଶରେ ଟିକାକରଣ ଅଭିଯାନ ମୂଲ ହୋଇଛି। ଜନମନୁ 5 ବର୍ଷ ତକ ସବୁ ଛୁଆମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଇବା ମଙ୍ଗଳବାର ତକ ଏହି ଅଭିଯାନ ଚାଲବା। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଜି ଭୁବନେଶ୍ୱରର ଆଇଆର୍ସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପଲ୍ସ ପୋଲିଓ ଅଭିଯାନର ଶୁଭାରମ୍ଭ କରିଛନ୍। ଏହି ଅବସରରେ ଡକ୍ଟର ମହାଲିଂ ଆଇବା ପିଢ଼ିକେ ସୁରକ୍ଷିତ ରଖବାର ଆଉ ଦେଶ ତଥା ରାଜ୍ୟକେ ପୁରାପୁରି ପୋଲିଓ ମୁକ୍ତ କରବାର ଲାଗି ମିଶିକରି ଚେଷ୍ଟା କରବାରକେ ଆହ୍ୱାନ ଦେଇଛନ୍। ରାଜ୍ୟ ଭିନ୍ ଭିନ୍ ସରକାରୀ ଡାକ୍ତରଖାନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଙ୍ଗନବାଡ଼ି କେନ୍ଦ୍ର ବସ୍ଷ୍ଟାଣ୍ଡ ଆଉ ରେଲ ଷ୍ଟେସନ ସହିତ ଭିନ୍ ଭିନ୍ ଜାଗାନ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନଟି ଆଶାକର୍ମୀ ଅଙ୍ଗନବାଡ଼ି କର୍ମୀ ଆଉ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍। ସୂଚନା ଅନୁସାରେ ରାଜ୍ୟର 40-45 ଲକ୍ଷ ତକ 5 ବର୍ଷରୁ କମ୍ ବୟସର ଛୁଆମାନଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦେବାରକେ ଲକ୍ଷ୍ୟ ରଖାଯାଇଛି। 2014 ଭାରତ ପୋଲିଓ ମୁକ୍ତ ଦେଶର ମାନ୍ୟତା ପାଇଥିଲେ ବି ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୁକବାର ଆଉ ଛୁଆମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖବା ଲାଗି ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲାନ 1,45,207 ଜଣ ଛୁଆଙ୍କୁ ପୋଲିଓ ବୁନ୍ଦା ଖୁଆବାର କାମ ମୂଲ ହୋଇଛି। ଆନ୍ଧ୍ର ଓଡ଼ିଶା ସୀମାର ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଇଲାକାର ଗୁଣ୍ଠାବେଡ଼ା ଆଉ କଦମଗୁଡ଼ା ଗାଁ ଜଙ୍ଗଲ ପୁଲିସ ମାଓବାଦୀଙ୍କ ତରଫ ତୁପା ଯାଇଥିବାର ବହୁତ ଅସ୍ତ୍ର ଓ ବିସ୍ଫୋରକ ଦର ଜବତ କରିଛି।

ଆତ୍ମସମର୍ପଣ କରିଥିବାର ମାଓବାଦୀଙ୍କ ନୁ ସୂଚନା ପାଇକରି ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ତରଫୁ ତଲାସୀ ଅଭିଯାନ ସମ୍ୟାଥି 37 ପ୍ରକାରର ମାଓ ଦରବ ଉଦ୍ଧାର କରାଯାଇଛି। ରାଜ୍ୟ ସରକାରଙ୍କର କ୍ରୀଡ଼ା ଓ ଯୁବ ସେବା ବିଭାଗ ଆଉ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସହଯୋଗତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବାର 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିଅନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମଟି ଜିତିଥିବାର କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ବିତରଣ କରାଯିବା। ଗଲା ବୁଧବାର ନୁ ମୂଲ ହୋଇଥିବା ଏହି ପ୍ରତିଯୋଗିତାଟି ଦେଶର 27ଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଚାମ୍ପିଅନ୍ସିପ୍ ଆଇବା ସେପ୍ଟେମ୍ବର ମାସ 19 ତାରିଖ ନୁ ଅକ୍ଟୋବର ମାସ 4 ତାରିଖ ତକ ଜାପାନ ହେବାରକେ ଥିବାର ଏସିଆନ୍ ଗେମ୍ସ 2026 ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବ ଥି ଆଇବା 3 ତାରିଖ ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଧିକା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ କୋରାପୁଟ ଆଉ ରାୟଗଡ଼ା ଜିଲ୍ଲାର କେତେଟା ଜାଗାନ ଆଜି ମଧ୍ୟମରୁ ଜବର ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଇବା ବୁଧବାରନୁ ରାଜ୍ୟ ବର୍ଷାର ପରିମାଣ ବଢ଼ିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷେ ମୁଖ୍ୟ ଖବର ଫେରିଘାଏ। ସମୁଦ୍ର ନୁ ଆକାଶ ତକ ଭାରତ ସୁରକ୍ଷିତ ଆଉ ଆତ୍ମନିର୍ଭରତାର ଦିଗେ ଆଗକେ ବଢ଼ୁଛି, ମନ୍ କି ବାତ୍ ଠିକ୍ କହିଲେ ପ୍ରଧାନମନ୍ତ୍ରୀ। ରାଇଜେ ଆଜି ଶେଷ ହେଇଛେ ଏସ୍ଆଇଆର୍ ପ୍ରକ୍ରିୟା। ଆଇବା କାଲି ଶ୍ରୀଜୀଉମାନଙ୍କର ପବିତ୍ର ସ୍ନାନଯାତ୍ରା, ଗଜାନନ ବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଉ ରାଇଜେ ମୌସୁମୀ ବାୟୁ ସକ୍ରିୟ, ଆଇବା ଗୁରୁବାର ତକ ବଙ୍ଗୋପସାଗରର ଲଘୁଚାପ ହେବାର ସମ୍ଭାବନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: talk is funny.
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସ ନ୍ୟାସନାଲ୍ ଆସେମ୍ବ୍ଲିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ, ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20

ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ ନିରପେକ୍ଷ ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ ଦିଗରେ ଆଗେଇ ନେବା ଉପରେ ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଭାରତ ମହାସାଗର ପାଇଁ ଭାରତର ଲକ୍ଷ୍ୟ ସାଧନ ଦିଗରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ଯାହା ସଦାସର୍ବଦା ବଜାୟ ରହିବ। ଭାରତ ମହାସାଗର କେବେ ବି ଭାରତ ସେସେଲ୍ସକୁ ଭାଗଭାଗ କରେ ନାହିଁ, ବରଂ ଏହା ଦୁଇ ରାଷ୍ଟ୍ରକୁ ସଂଯୋଗ କରିଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଜନସାଧାରଣ ଯେତେବେଳେ ମାନଚିତ୍ର ଦେଖନ୍ତି ସେମାନେ ଭାରତ ମହାସାଗର ମଧ୍ୟରେ ସେସେଲ୍ସକୁ ଏକ ଦ୍ୱୀପପୁଞ୍ଜ ଭାବେ ଦେଖିପାରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଭାରତ କୌଣସି ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନି କହିଛନ୍ତି ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର

0: ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: मुझे इस बात की खुशी है, इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
1: ନାଳନ୍ଦା ବିଶ୍ୱବିଦ୍ୟାଳୟ ନେ ଶାସ୍ତ୍ରାର୍ଥ କି ହମାରି ପ୍ରାଚୀନ ପରମ୍ପରାକୁ ଫିର ସେ ଜୀବନ କିଆ ହେ ଦୂସରୋଁ କେ ବିଚାରୋଁକୁ ଧୈର୍ଯ୍ୟ ସେ ସୁନନେ ଅର୍ ସମଝନେ କି ଶିଖ ବି ଇସ୍ ଶାସ୍ତ୍ରାର୍ଥ କି ପ୍ରକ୍ରିୟା ସେ ମିଲତି ହେ। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।

ଆକାଶବାଣୀ ବଲାଙ୍ଗୀର। ଲଣ୍ଡନର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି T20 ମହିଳା କ୍ରିକେଟ ବିଶ୍ୱକପ 2026ର ଧାରାବିବରଣୀ ଶୁଣନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଅଛେ ହେକ୍ଟର ପ୍ରତି। ଆଉ ସେଇ ଧାନଟା କଣ ନା ବର୍ଷା କମ ହେଲେ ବି ସେଇ ଧାନଟା ତିଷ୍ଠି ଯାଇପାରବା, ମାନେ ତାର ମରୁଡି ସହଣୀ କ୍ଷମତା ଅଛି
1: ଆଜ୍ଞା ଆଜ୍ଞା
0: ସେ ଧାନଟାରେ। ତେଣୁ ସହଭାଗୀ ଧାନ କରିପାରିଲେ ଭଲ ହବ, ନଚେତ ସିଆର ଧାନ 807 ବୋଲି ଗୋଟେ ଧାନ ଅଛି, ତାକୁ ଯଦି କରିପାରିବେ କମ ଜଳରେ ବି ସେ ଧାନ ବଢିପାରିବ, ସେ ଧାନ ବି ଚାଷୀମାନଙ୍କ ପାଇଁ ସୁବିଧା ହେଇପାରିବ। ଇଏ ତ ଗଲା 8 ଜମି କଥା। ବାକି ଯୋଉ ଜମିରେ ଆମେ ସ୍ୱର୍ଣ୍ଣ କରୁଥିଲୁ ସେଇ ଜମି ପାଇଁ ଯଦି ଆମେ ଦେଖିବା, ତାହେଲେ ସେ ଜମିରେ ସ୍ୱର୍ଣ୍ଣ ବା ପୂଜା କରୁଥିଲୁ ସେ ଜମିରେ ଆମେ ତାଠୁ ଟିକେ କମ ଅବଧିର ଧାନକୁ ନବା। ଯଦି ଆମେ ଦାନାକୁ ଦେଖିବା, ଯଦି ମୋଟା ବା ଗେଡା ଧାନ ଦେଖିବା, ତାହେଲେ ମୋଟା ଗେଡା ଧାନ ଦେଖିବା ପାଇଁ ହେଲେ ଆମର ଗୋଟେ ଅଛି ଧାନ CR 312 ବୋଲି ଗୋଟେ ଧାନ, 140 ଦିନରେ ସେଟା ହେଇଯିବ। ଆମର ଚାଷୀ ଭାଇ ମାନଙ୍କ ନିମନ୍ତେ ସେଟା ଖୁବ ଉପଯୋଗୀ ହବ। ତାର ହେକ୍ଟର ପ୍ରତି ଅମଳ 6 ଟନରୁ ଅଧିକ ରହିଛି, ଯୋଉଟାକି ତାର ଦାନା ମଧ୍ୟ ମୋଟା ଆଉ ଗେଡା ରହିଛି, ଯୋଉଟାକି ଚାଷୀ ଭାଇ ମାନେ ବିକ୍ରି ଉପଯୋଗୀ ହେଇପାରିବ। ଆଉ ଯୋଉ ଚାଷୀ ଭାଇ ମାନେ ସାଧାରଣତଃ ଆମର ମୋଟା ଚାଉଳ ଖାଇବା ପାଇଁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏଟା ଖୁବ ଉପଯୋଗୀ ହେଇପାରିବ। ଦ୍ୱିତୀୟ ଜିନିଷ ହଉଛି BRRI 69। BRRI 69 ବୋଲି ଗୋଟେ ଧାନ ଯଦି ଆମେ କରିବା, ତାହେଲେ ସେ ଧାନର ବି ଅମଳ ହେକ୍ଟର ପ୍ରତି 6ରୁ 7 ଟନ ଅମଳ ହେଇଥାଏ, ଯୋଉଟାକି 130 ଦିନ ମଧ୍ୟରେ ସେଟା ଅମଳ ହେଇପାରିବ। ତେଣୁ ଏଇ ଧାନକୁ ଯଦି ଆମେ ଚାଷ କରିବା, ତାହେଲେ ଯୋଉ ଜାଗାରେ ଆମେ ସ୍ୱର୍ଣ୍ଣ କରୁଛନ୍ତି ବା ପୂଜା କରୁଛନ୍ତି ସେ ଜାଗା ପାଇଁ ଏଟା ସଠିକ ହେଇପାରିବ। ଆଉ ମଧ୍ୟମ କିସମ ଜମି ପାଇଁ ଯଦି ଆମେ କହିବା, ମଧ୍ୟମ ଉଚ୍ଚ କିସମ ଜମି ପାଇଁ ସ୍ୱର୍ଣ୍ଣ ଶ୍ରିୟା ବୋଲି ଗୋଟେ ଧାନ ଅଛି, ସ୍ୱର୍ଣ୍ଣ ଶକ୍ତି ବୋଲି ଗୋଟେ ଧାନ ଅଛି, ଏବଂ ସ୍ୱର୍ଣ୍ଣ ସମୃଦ୍ଧି ଅଛି। ଏଇ ଧାନ କରିବା ସହିତ ଆମେ ଯଦି ତାକୁ କମ ଜଳ ବି ପ୍ରୟୋଗ କରିବା ବା ବର୍ଷାରେ ଯଦି କମ ଜଳ ବି ସେଟା ଆବଶ୍ୟକ କରିଥାଏ ସେଇ ଧାନ, ତେଣୁ ଆମେ ସାଧାରଣତଃ 8 ଜମି ପାଇଁ, ମାଲ ଜମି ପାଇଁ, ବେର୍ନା ବାହାଲ ଜମି ପାଇଁ ଏହି ପ୍ରକାର ଧାନକୁ ଆମେ ଯଦି ବ୍ୟବହାର କରିବା, ତାହେଲେ ଆମେ ଚାଷୀ ଭାଇମାନେ ଉପକାର ପାଇପାରିବେ।
1: ଆଜ୍ଞା ଆଜ୍ଞା, ବୋଲେ ଏଇଠାନ ଗୋଟେ କଥା ଆଜ୍ଞା ମନକେ ଆଉଛି, ଆପଣ ତ ବହୁତ କିସମର ଧାନର ନାଁ ମାନେ କହିଲେ, ଆମର ଚାଷୀ ଭାଇ ବହିନ ମାନେ ଏସବୁ ଧାନ ବୋଧେ ନି ରଖିଥିବେ, ତାହେଲେ କାଁ ହେଲେ ଯଦି ସେମାନେ ବୁନବାର ଲାଗି ଚାହିଁବେ, ତାଙ୍କର ଜମିରେ ଏସବୁ ଧାନ କରବାର ଲାଗି ଚାହିଁବେ, ବୋଲେ ଇ ବିହନ ମାନେ କେନ୍ଠାନୁ ଆନବେ ଆଜ୍ଞା?
0: ହଁ, ଏଇ ବିହନ ଗୁଡିକ ସାଧାରଣତଃ ଆମର ଯୋଉ ପେକ୍ସ ଡିଲର ଅଛି, ପେକ୍ସ ଡିଲର ପାଖରେ ଏଇ ବିହନ ଉପଲବ୍ଧ ହେଇପାରିବ। ତା ସହିତ ଯୋଉ ଆମର ସରକାରୀ ସ୍ୱୀକୃତି ପ୍ରାପ୍ତ ବିହନ ଦୋକାନ ଅଛି, ସେମାନଙ୍କ ନିକଟରେ ମଧ୍ୟ ଏ ବିହନ ଉପଲବ୍ଧ ଅଛି। ଏବଂ ଆମେମାନେ ଆଉ ଗୋଟେ କଥାକୁ ସବୁବେଳେ ଲକ୍ଷ୍ୟ କରିବା, ଯେତେବେଳେ ଆମେ ବିହନ କିଣିବା ପାଇଁ ଯିବା, ବିହନକୁ ଆମେ ସଠିକ ପରଖିକି ଆଣିବା। ତା ଉପରେ ଗୋଟେ ଜିନିଷ ଥାଏ, ବିହନ ଉପରେ ଗୋଟେ ଲେବୁଲ ଥାଏ, ଆମେ ସେ ଲେବୁଲକୁ ଦେଖିକରି ଆଣିବା। ଯଦି ସେଥିରେ ଲେବୁଲ ନାହିଁ ବା ଟ୍ରୁଥଫୁଲି ଲେବୁଲ ବୋଲି ଗୋଟେ ଲେବୁଲ କରୁଛନ୍ ଆଜିକାଲି, ମାନେ ବିଶ୍ୱାସ ଯୋଗ୍ୟ ଭରସା ଯୋଗ୍ୟ, ଯୋଉମାନେ ପ୍ରଡ୍ୟୁସ କରୁଛନ୍ତି ସେମାନେ ଗୋଟେ ପ୍ରମାଣ ଦଉଛନ୍ତି ଯେ ଏଟା ଟ୍ରୁଥଫୁଲି ଲେବୁଲ, ବିଶ୍ୱାସ ଯୋଗ୍ୟ ଧାନ, ତ ସେ ଧାନ, କିନ୍ତୁ ସେଇ ଧାନକୁ ଯଦି ଟ୍ରୁଥଫୁଲି ଲେବୁଲ ର ବି ତା ଉପରେ ସିଲ୍ ଥିବ, ତା ଉପରେ ପ୍ରମାଣ ପତ୍ର ଥିବ, ସାର୍ଟିଫାଏଡ୍ ସିଡ୍ କୁ ପ୍ରଥମେ ବ୍ୟବହାର କରନ୍ତୁ ବା ଫାଉଣ୍ଡେସନ ସିଡ୍ କୁ ବ୍ୟବହାର କରନ୍ତୁ, ଯୋଉଟାକି ଧଳା ଟ୍ୟାଗ ଲାଗିଥିବ। ସାର୍ଟିଫାଏଡ୍ ସିଡ୍ରେ ଆପଣଙ୍କର ବାଇଗଣୀ କଲର ବା ଟିକେ ନୀଳ କଲର ଟ୍ୟାଗ ଲାଗିଥିବ, ଏବଂ ଟ୍ରୁଥଫୁଲି ଲେବୁଲର ବି ଯୋଉ ଟ୍ୟାଗ ଲାଗିଥିବା ଧାନକୁ ଚିହ୍ନିକି ଆଣନ୍ତୁ। ତାପରେ ଆଣି ସାରିଲା ପରେ ଆପଣ କଣ କରିବେ ନା, ଧାନକୁ ବୁମା ମାରିକି ବା ଆମେ ଯଦି କଣା କରିକି ଟିକେ 100ଟା ଦାନା ନେଇକି ଆମେ ପରୀକ୍ଷା କରିବା, ପରୀକ୍ଷା କରିକି ଦେଖିବା ଯେ ସେ ଧାନ ଗଜା ହଉଛି କି ନାହିଁ। ଯଦି ଗଜା ହଉଛି ତାହେଲେ ଠିକ ଅଛି, ଯଦି ଗଜା ନାହିଁ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ସେଇ ଦୋକାନୀକି ତାକୁ ରିଟର୍ଣ୍ଣ କରିଦେଇ ପାରିବା। ଯଦି ଆମେ ତାକୁ ରିଟର୍ଣ୍ଣ ନ କରିକି ଆମେ ନିଜେ ପକେଇ ଦଉଛେ, ବିନା ପରୀକ୍ଷାରେ ପକେଇ ଦଉଛନ୍ତି, ତାହେଲେ କଣ ହବ ନା, ଯଦି ଗଜା ନହେଲା ଆମେ ତାକୁ ଆଉ ସରକାରୀ ତରଫରୁ ଆମେ ତାକୁ କ୍ଲେମ କରିପାରିବାନି ଯେ ଆମର ଏଇ ଧାନଟା ଗଜା ହେଇନାହିଁ ବୋଲି।
1: ବୋଲେ ଚାଷୀ ଭାଇ ବହିନ ମାନେ ଯେତେବେଳେ ବି ଧାନ ଆନବେ, ବିହନ କେ ପହିଲା ପରୀକ୍ଷା କରବାର କଥା, ଯେନ୍ତା କି ଆଗରୁ ଆମର ପୁରାତନ ଲୋକ ମାନେ କରୁଥିଲେ।
0: ଆମେ ପରୀକ୍ଷା ମାନେ କହୁନୁ ଯେ ତାକୁ ନେଇକି ପରୀକ୍ଷାଗାରରେ ପରୀକ୍ଷା କରିବା କଥା,
1: ଆଜ୍ଞା ଆଜ୍ଞା,
0: ଆମେ ସାଧାରଣତଃ ଦେଖିବା ଦରକାର ଯେ ସେଟା ଗଜା ହଉଛି ନା ନାହିଁ। ଯଦି ଗଜା ହଉଛି ତାହେଲେ କୌଣସି ପ୍ରକାର ଅସୁବିଧା ନାହିଁ।
1: ଆଗରୁ ଆମର ପୁରାତନ ଲୋକମାନେ ଯେନ୍ ଗଜରଉଥିଲେ ଧାନ, ତାମାନେ ଗୋଟେ କପଡ଼ାରେ

0: ବାନ୍ଧି କରି ପ୍ରାୟ 100ଟା ଖଣ୍ଡେ ଧାନ ଆର୍ ସେଥିରୁ ଯଦି ତାମାନେ 80ଟା ଖଣ୍ଡେ ଧାନ ଗଜା ହଉଥିଲା ବୋଲେ ସେଟା ଗୋଟେ ଭଲ ବିହନ ବୋଲି କରି କୁହାଯାଉଥିଲା।
1: ଆଜ୍ଞା ଆଜ୍ଞା
0: ବୋଲେ ଆମେ ସେଇ ହିସାବେ ଆମର ଯେନ୍ ଦେଶୀ ପଦ୍ଧତି ରହିଛେ ଆମେ ସେ ଉପାୟଥି ଧାନକେ ପରୀକ୍ଷା କରବାର କଥା।
1: ଆଜ୍ଞା ଆଜ୍ଞା
2: ଆଉ ଗୋଟେ କଥା କହିବେ ତ ଆଜ୍ଞା, ଯେନ୍ ଇ ଅଧିକା ଅମଲ ହେଲା ଧାନ ଯେନ୍ କୁହାଯାଉଛେ, ମୋଟାଟା ହେଲା କି ଟିକେ ଲମ୍ବାଟା ହେଲା, ଇଟା କାଣା କାଣା ଆରୁ ଇତାର ବିକ୍ରି ବଟା କେନ୍ତା ଅଛେ, ଆମର ଚାଷୀ ଭାଇ ମାନେ ଲାଭବାନ କେନ୍ତା ହେବେ?
1: ହଁ, ମୁଁ ଏହା ପୂର୍ବରୁ ବି କହିସାରିଛି, ଯୋଉଟା ମୋଟା ବା ଗେଡା ଧାନ ସେଟାର ସାଧାରଣତଃ ଆମର ମଣ୍ଡିରେ ସେ ଧାନଟା ବେଶୀ ଚାଲୁଛେ ଆଉ ସେଟା ଅମଳ ବି ଜହ ହଉଛେ। ଗୋଟେ CR 312 ବୋଲି ଗୋଟେ ଧାନ କହିଲି, ଯୋଉଟାକି 140 ଦିନର ଅମଳ ହେଇଥାଏ ଆଉ ହେକ୍ଟର ପ୍ରତି 6 ଟନ୍ରୁ 6.5 ଟନ୍ ତାର ଅମଳ ହେଇଥାଏ, ଯୋଉଟାକି ମଣ୍ଡିରେ ନବା ପାଇଁ ମାନେ ମିଲ୍ ମାଲିକ ମାନେ ଖୁବ ଆଗ୍ରହ ପ୍ରକାଶ କରିଥାନ୍ତି। ଆଉ ଗୋଟେ ହେଲା BRRI 69, ଯୋଉଟାକି ଆମର ବଲାଙ୍ଗୀର ଏରିଆରେ ଖୁବ ମାନେ ବହୁଳ ଭାବରେ ଜହ ପ୍ରଚଳିତ ହଉଛେ। ସେଇ ଧାନଟା ବି ମୋଟା ଟିକେ ଗେଡା ଧାନ, ତ ସେ ଧାନକୁ ବି ମାନେ ଚାଷୀ ଭାଇ ମାନେ ଖୁବ ପସନ୍ଦ କରିବେ, ତାର ହେକ୍ଟର ପ୍ରତି ଅମଳ 6ରୁ 7 ଟନ୍ ଅମଳ ହେଇପାରିବ। ତେଣୁ ଚାଷୀ ଭାଇ ଭଉଣୀ ମାନଙ୍କ ନିମନ୍ତେ ଖୁବ ସୁନ୍ଦର ଅମଳ ଦବା ସହିତ ମଣ୍ଡିରେ ଯୋଉ ଆମର ମିଲ୍ ମାଲିକ ମାନେ ଅଛନ୍ତି ସେମାନେ ସେଇଟା ନବା ପାଇଁ ଖୁବ ଆଗ୍ରହ ପ୍ରକାଶ କରିଥାନ୍ତି।
0: ବୋଲେ ଆମର ଚାଷୀ ଭାଇ ଭଉଣୀ ମାନେ ସେ ଧାନଟା କରିବେ ବୋଲେ ଯଦି ବ୍ୟବସାୟ ଭିତରେ କରିବେ ବୋଲେ ଲାଭବାନ ହେଇପାରବେ?
1: ସୁନିଶ୍ଚିତ ସୁନିଶ୍ଚିତ ଲାଭବାନ ହେଇପାରିବେ
0: ଆଜ୍ଞା।
2: ଆଉ ଗୋଟେ କଥା କହନ୍ତୁ ଆଜ୍ଞା, ଯେନ୍ ମଡ୍ଡି ସହନୀ ଧାନ କଥା ଯେନ୍ କୁହାଯାଉଛେ, ଇଟା କାଣା କାଣା ଏ ଆଉ କେନ୍ କେନ୍ କିସମର ଜମିରେ ଏଟାକେ ଆମର ଚାଷୀ ଭାଇ ମାନେ ଚାଷ କରିପାରବେ? କାହିଁଥିର ଲାଗି ଆମର ଏନେ ତ ଭିନ୍ନ ଭିନ୍ନ କିସମର ସବୁ ଜମି ମାନେ ଅଛି।
1: ଆଜ୍ଞା ଆଜ୍ଞା, ଯୋଉ ମରୁଡି କିସମ ଯଦି କଥା ଆମେ କହିବା, ମୁଁ ଯେଟାକି ପୂର୍ବରୁ ବି କହିସାରିଛି, ଆମେ ଯଦି 8 ଜମି ପାଇଁ ଦେଖିବା, ଗୋଟେ CR ଧାନ 808 ବୋଲି ଗୋଟେ ଧାନ ଅଛି, ଯୋଉଟାକି ଆମର ଏଇ ଓଡ଼ିଶାରେ ସେଟା ପରୀକ୍ଷା କରାଯାଇ ସାରିଛି ଏବଂ ସେଟା 90ରୁ 95 ଦିନ ମଧ୍ୟରେ ଅମଳ ହେଇପାରିଥାଏ। ଦ୍ୱିତୀୟରେ ହେଉଛି ସହଭାଗୀ ବୋଲି ଗୋଟେ ଧାନ, 105ରୁ 110 ଦିନ ମଧ୍ୟରେ ଏଟା ଅମଳ ହେଇପାରିଥାଏ ଆଉ ଯାହାର ହେକ୍ଟର ପ୍ରତି ଅମଳ 4.5 ରୁ 5 ଟନ୍ ପାଖାପାଖି ହେଇଥାଏ। ତୃତୀୟରେ ଆଉ ଗୋଟେ ଧାନ କହିବି, CR 807, ଏଇଟା ବି ଆମର ମରୁଡି ସହଣୀ ଧାନ। ତା ବ୍ୟତୀତ ଯଦି ଆମେ ଆଉ ଟିକେ ଅଧିକା ଅବଧିର ଧାନକୁ ଯିବା, 115ରୁ 120 ଦିନ ଭିତରେ ଧାନ, ତାହେଲେ ସ୍ୱର୍ଣ୍ଣଶ୍ରିୟା, ଯୋଉଟାକି ହେକ୍ଟର ପ୍ରତି ଅମଳ 5ରୁ 5.5 ଟନ୍, ସ୍ୱର୍ଣ୍ଣଶକ୍ତି, ଯୋଉଟାକି ହେକ୍ଟର ପ୍ରତି ଅମଳ 4.5 ରୁ 5 ଟନ୍ ଅମଳ, ଏବଂ ତା ବ୍ୟତୀତ BINA 17 ବୋଲି ଗୋଟେ ଧାନ ଅଛି, DRR 42 ବୋଲି ଗୋଟେ ଧାନ ଅଛି, ଯୋଉଟାକି ଓଡ଼ିଶା ସରକାରଙ୍କ ଯୋଉ ବିହନ ନିଗମ ଅଛି, ଓଡ଼ିଶା ସରକାରଙ୍କ ସିଡ୍ ଚେନ୍ରେ ଏଟା ଉପଲବ୍ଧ ହେଇଛି ଏଇ ଧାନ ଗୁଡିକ। ତେଣୁ ଏ ଧାନ ଆପଣ ଯେକୌଣସି ବିହନ ଯୋଉ ପେକ୍ସ ବିହନ ବିକ୍ରେତା ତାଙ୍କ ନିକଟରେ ଉପଲବ୍ଧ ହେଇପାରିବ
0: ଆଜ୍ଞା। ଇଠାନ ଆର ଗୋଟେ କଥା ଆଜ୍ଞା ମନକେ ଆଉଛେ, ଆପଣ ଯେନ୍ ଟିକେ ଆଗରୁ କହିଲେ ଯେନ୍ଟା କମ ଦିନିଆ ଧାନ ମାନେ ଆମର ଯେନ୍ ବୈଜ୍ଞାନିକ ପଦ୍ଧତିରେ ସେଟା ପରୀକ୍ଷା ନିରୀକ୍ଷା କରି କରି ବାହାର କରା ହେଇଛି, ତାପରେ ଆମର ଚାଷୀ ଭାଇ ଭଉଣୀ ମାନେ ବି କିଛି ଦେଶୀ ଧାନ ମାନେ ରଖିଥିସନ୍ ଯେନ୍ଟା କି କମ ଦିନିଆ ଧାନ ମାନେ, ସେଟା ମାନେ ବି ଇ ସମୟକେ ଚାଷ କରି ପାରବେ କି ନାଇଁ ଚାଷୀ ମାନେ?
1: ସୁନିଶ୍ଚିତ, ଯୋଉଟା ଆମର ଚାଷୀ ଭାଇ ମାନେ କମ ଦିନିଆ ଧାନ ରଖିଛନ୍ତି, 60 କହୁଁ କି ଆମର ଝୁଲି କହୁଁ, ବହୁତ କିସମର ଦେଶୀ ଧାନ ଅଛେ, ଏଇ ଧାନ ମାନେ ଚାଷ କରିପାରମେ। କାରଣ ଆମର ଏଇ ଦେଶୀ ଧାନ ଗୋଟେ ଜିନିଷ ଅଛି, ଖାସିୟତ ଅଛେ କି ଦେଶୀ ଧାନ ଜଳବାୟୁ ପରିବର୍ତ୍ତନକୁ ଖାପ ଖୁଏଇକି ସେ ଧାନ ଅଛେ, କମ ପାଣିରେ ବି ବଢି ପାରବାର କ୍ଷମତା ଅଛେ, କିନ୍ତୁ ଆମେ ସେଇଟା ଜାଣିବା ଦରକାର କୋଉ ଧାନଟା ଜଳବାୟୁକୁ ସହିପାରେ, କମ ପାଣିରେ ବଢିପାରେ
0: ଆଜ୍ଞା,
1: ତେଣୁ ସେଇ ଧାନକୁ ଚାଷ କଲେ କୌଣସି ଅସୁବିଧା ହବ ନାହିଁ।
0: କେନ୍ କିସମର ଜମିନ ଠିକ ଠାକ ହେଇପାରବା ଆମେ ସେଟାକେ ପହିଲା ଟିକେ ପରୀକ୍ଷା ନିରୀକ୍ଷା କରି କରି ଚାଷଟା ଆରମ୍ଭ କରବାର କଥା।
1: ଆଜ୍ଞା ଆଜ୍ଞା ଆଜ୍ଞା।
2: ଆଉ ଗୋଟେ କଥା କହିବେ ତ ଆଜ୍ଞା, ଏଇ ଯେନ୍ କୁହାଯାଏସି ଯେ ଧାନରେ ଯେନ୍ ପୋଷକ ତତ୍ଵ କଥା କୁହାଯାଏସି,
1: ଆଜ୍ଞା,
2: ତ ଆର ବି ଯଦି ଦେଖମା ବୋଲେ ଯେନ୍ ଆମର ରୋଗ ପ୍ରତିରୋଧକ ଶକ୍ତି, ଏନ୍ତା କାଣା କାଣା ସବୁ କିସମ ଅଛି ଆଜ୍ଞା?
1: କିଛି ଜିଙ୍କ ପୋଷକ ତତ୍ଵ ଥିବା ଧାନ ଅଛି, କିଛି ପ୍ରୋଟିନ ପୋଷକ ତତ୍ଵ ଥିବା ଧାନ ଅଛି। ଆଜିକା ସମୟରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଘରେ ପିଲା ଛୁଆ ମାନେ, ଇଭିନ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଖାଇବାର ଯୋଉ ଜୀବନଚର୍ଯ୍ୟାର ପରିବର୍ତ୍ତନ ହେଇଛି, ଖାଇବାର ପରିବର୍ତ୍ତନ ହେଇଛି, ଯୋଉମାନେ ସାଧାରଣତଃ ଆମେ କଣ କରୁଛୁ ନା, ଆମେ ପଲିସ ଚାଉଳ ଖାଇବା ପାଇଁ ଭଲ ପାଉଛୁ, ସଫେଦ ଚାଉଳ ଧଳା ଚାଉଳ ଖାଇବା ପାଇଁ ଭଲ ପାଉଛୁ। ତେଣୁ ଏଇ ଜାଗାରେ ଆମର ଯୋଉ ପୂର୍ବରୁ ଯୋଉ ଧାନ ଚାଉଳ ଯୋଉ ମାନେ ଆମେ ଢେଙ୍କି କୁଟା ଚାଉଳ ଖାଉଥିଲୁ,

0: ବା ପୋଷକ ତତ୍ତ୍ୱ ଥିବା ଚାଉଳ ଖାଉଥିଲୁ ସେଇଟା ଆଉ ପାଇପାରୁନୁ। ତେଣୁ ବୈଜ୍ଞାନିକ ମାନେ କଣ କଲେ ନା, କିଛି ପୋଷକ ତତ୍ତ୍ୱ ଚାଉଳ ଭିତରେ ଏମିତି ତାକୁ ବୈଜ୍ଞାନିକ ଉପାୟରେ ରଖିଲେ, ଯାହାଫଳରେ କି ସେଇ ଚାଉଳକୁ ଯଦି ଆମେ ପଲିସ ବି କରିବା ତାର ପୋଷକ ତତ୍ତ୍ୱ ସେତେ ମାତ୍ରାରେ କମିବ ନାହିଁ।
1: ଆଜ୍ଞା ଆଜ୍ଞା
0: ଯେମିତି ସିଆର ଧାନ 315 ବୋଲି ଗୋଟେ ଧାନ ଅଛି ଯେଉଁଥିରେ କି ଜିଙ୍କ ପୋଷକ ତତ୍ତ୍ୱ ଅଛି, ସେମିତି DRR 49, DRR 45, DRR 48 ଏଇଭଳି ଧାନ ଅଛି ଯେଉଁଥିରେ କି ଜିଙ୍କ ପୋଷକ ତତ୍ତ୍ୱ ଅଛି। CR 310, CR 311, CR 411 ଏଇଭଳି କିଛି ଧାନ ଅଛି ଯେଉଁଥିରେ କି ପ୍ରୋଟିନ ପୋଷକ ତତ୍ତ୍ୱ ଅଛି।
1: ଆଜ୍ଞା
0: ତେଣୁ ଚାଷୀ ଭାଇମାନେ ବା ଭଉଣୀ ମାନେ ଯଦି ଏଇ ଧାନକୁ ଚାଷ କରିବେ, ତେଣେ ସେମାନଙ୍କ ନିକଟରେ ଯେଉଁ ପୋଷକ ତତ୍ତ୍ୱର ଅଭାବ ରହୁଛୁ, ଯେଉଁ ଜିଙ୍କ ଜନିତ ପୋଷକ ତତ୍ତ୍ୱର ଅଭାବ ରହୁଛୁ ବା ପ୍ରୋଟିନ ଜନିତ ପୋଷକ ତତ୍ତ୍ୱର ଅଭାବ ରହୁଛୁ, ସେ ଅଭାବକୁ ଏଇ ଚାଉଳ ଖାଇଲେ ତାହା ପୂରଣ ହେଇପାରିବ।
1: ଆଜ୍ଞା ଆଜ୍ଞା, ତାର ମାନେ ଦେଖବାର୍ ଲାଗି ଯଦି ଯିମା ବୋଇଲେ ଆମର ଶରୀରକେ ଯାହା ଯାହା ଦରକାର ଭିଟାମିନ, ଆମେ ଉଷ କଷା ଖାଇବାର ଅପେକ୍ଷା ଯଦି ଆମେ ଇ ଧାନ ଚାଷ କରିକି ତାର ଚାଉଲଟା ଖାଇମା ବୋଇଲେ ସେଟା ତାମାନେ
0: ସୁନିଶ୍ଚିତ
1: ଭରପୁର ହେଇପାରବା।
0: ସୁନିଶ୍ଚିତ କାରଣ ଆମର ଖାଇବାର ଯେଉଁ ଆମେ ମାନେ ସାଧାରଣତଃ ଭାତକୁ ଖାଇଥାଉ,
1: ଆଜ୍ଞା
0: ଆଉ ଭାତ ପଖାଳ ମୁଢି ଆମେ 3 ଟାଇମ୍ ଖାଇଥାଉ।
1: ଆଜ୍ଞା
0: ତେଣୁ
1: ଆଜ୍ଞା,
0: ଆମେ ଏ ଯୋଉ ମାନେ ରାଇସ୍ ଇଟର କହୁଛନ୍ତି, ଆମେ ଚାଉଳ ଖାଉଥିବା ବା ଭାତ ଖାଉଥିବା ଲୋକ, ତେଣୁ ଆମେ ଯଦି 3 ଟାଇମ୍ ଖାଉଛନ୍ତି ସେଇ ଜିନିଷକୁ, ତାହେଲେ ସେଥିରେ ଆମର ଶରୀରକୁ ଯେତିକ ପରିମାଣରେ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି ସେ ଆବଶ୍ୟକତା ପୂରଣ ହେଇପାରିବ।
1: ଆଜ୍ଞା ଆର ଗୋଟେ କଥା ଆଜ୍ଞା, ଏଇଟା ତ ପୋଷକ ତତ୍ତ୍ୱ ଥିବା ଧାନର କଥା କହିଲେ, ତାପରେ ଆମର ଯେନ୍ ଡାଇବେଟିସ୍ ରୋଗୀମାନଙ୍କର ଲାଗି, ସେମାନଙ୍କର ଲାଗି ବି ଗୋଟେ ପ୍ରକାର ବାହାରୁଛେ ଧାନ, ଯେନ୍ଟାକି ସେଟା ଖାଇଲେ ତାଙ୍କର ଶରୀରକେ କିଛି କ୍ଷତି ନି କରେ।
0: ଖୁବ ସୁନ୍ଦର କଥା ପଚାରିଛନ୍ତି। ମୋର ଚାଷୀ ଭାଇ ଭଉଣୀ ମାନଙ୍କୁ ଏଇଟା ବି ଗୋଟେ ଅନୁରୋଧ ରହିବ, କାରଣ ବର୍ତ୍ତମାନ ଡାଇବେଟିସ ରୋଗ ଏତେ ମାତ୍ରାରେ ଆମର ବଢିଯାଇଛି ଯେ ଡାଇବେଟିସ ରୋଗୀମାନଙ୍କୁ ସାଧାରଣତଃ କଣ କରିଥାନ୍ତି ନା, ଡାକ୍ତରମାନେ ପରାମର୍ଶ କରିଥାନ୍ତି ଯେ ଆପଣ ମାନେ ଭାତ ଖାଇବେ ନାହିଁ।
1: ଆଜ୍ଞା ଆଜ୍ଞା,
0: କିନ୍ତୁ ଏଭଳି କିଛି ଧାନ ଅଛି ଯେଉଁ ଧାନରେ ଡାଇବେଟିସ ରୋଗୀମାନଙ୍କ ନିମନ୍ତେ ଖୁବ ଉପଯୋଗୀ ହେଇପାରିଥାଏ, ଯେମିତିକି ଆମର ତେଲେଙ୍ଗାନା ସୋନା ବୋଲି ଗୋଟେ ଧାନ ଅଛି, ଯେଉଁ ଧାନରେ ଗୋଟେ ଗ୍ଲାଇସେମିକ ଇଣ୍ଡେକ୍ସ ବୋଲି କୁହନ୍ତି, ସେଇଟା କଣ କରିଥାଏ ନା, ଯୋଉ ଶରୀରକୁ ଶର୍କରା ସିଏ କଣ୍ଟ୍ରୋଲ କରିକି ଛାଡିଥାଏ, ଯାହାଫଳରେ କି ଡାଇବେଟିସ ରୋଗୀମାନେ ସେଇ ଧାନର ଚାଉଳକୁ ଭାତ ଆକାରରେ ଖାଇପାରିବେ।
1: ଆଜ୍ଞା,
0: ସେଇଟା ତେଲେଙ୍ଗାନା ସୋନା ହେଲା, ଆପଣଙ୍କର BRRI 69 ବୋଲି ଗୋଟେ ଧାନ ହେଲା, DRR 48 ବୋଲି ଗୋଟେ ଧାନ ହେଲା, ଏବଂ ଆପଣଙ୍କର DRR 37 ବୋଲି ଗୋଟେ ଧାନ ହେଲା। ଏଇ ଧାନରେ ତାଙ୍କର ଯୋଉ GI ଲେବୁଲ ଗ୍ଲାଇସେମିକ ଇଣ୍ଡେକ୍ସ ଲେବୁଲ ବହୁତ କମ ଥାଏ, ଯୋଉଟାକି ଡାଇବେଟିସ ରୋଗୀମାନଙ୍କ ପାଇଁ ଖୁବ ଉପଯୋଗୀ ସାବ୍ୟସ୍ତ ହେଇଥାଏ। ତେଣୁ ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିବୁ ବା କହିବୁ, ଯଦି ଚାଷୀ ଭାଇ ଭଉଣୀ ମାନେ ଏଇ ଧାନକୁ ଚାଷ କରୁଛନ୍ତି, ତାହେଲେ ସେମାନେ ଏଇ ଧାନକୁ କିଛି ପରିମାଣରେ ନିଜର ଖାଇବା ପାଇଁ ରଖନ୍ତୁ।
1: ଆଜ୍ଞା,
0: ଯାହାଫଳରେ କି ଯୋଉ ଘରେ ଘରେ ଆମର ଡାଇବେଟିସ ରୋଗୀମାନେ ଅଛନ୍ତି, ସେମାନେ ଭାତ ଦିଟା ଖାଇପାରିବେ, ମନ ଖୁସିରେ ରହିପାରିବେ।
1: ଆଜ୍ଞା ଆଜ୍ଞା, ବଢିଆ କଥା କହିଲେ ଆଜ୍ଞା। ବାକି ଆର ଗୋଟେ କଥା, ଇ ସବୁ ଯେନ୍ ଧାନ କଥା କହିଲେ, ଆମର ଯେନ୍ ଡାଇବେଟିସ ରୋଗୀମାନଙ୍କର ଲାଗି ଗୋଟେ ବିଶେଷ କିସମର ଧାନ କହିଲେ, କି ଯେନ୍ ପୋଷକ ତତ୍ତ୍ୱ ଥିବାର ଧାନ କଥା କହିଲେ, ଇଟା ଆମର ଇଆଡ଼ର ଜଳବାୟୁରେ କି ଇଆଡ଼ର ଜମିନ୍ତି ଠିକ୍ ହେଇପାରସି ତ ଆଜ୍ଞା?
0: ଏକଦମ ବଢିଆ ହଉଛି। ବଲାଙ୍ଗୀରରେ ଗତ 3 ବର୍ଷ 4 ବର୍ଷ ଧରିକି ଏଇ ଧାନ ଚାଷ ହଉଛି। ଆମେ ବଲାଙ୍ଗୀରରେ ଯୋଉ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ ଫାର୍ମ ଅଛି, ସେଠି ବି କରାହେଇଛି ଏଇ ଧାନ
1: ଆଜ୍ଞା
0: ପରୀକ୍ଷା କରାହେଇଛି, ପୁଇଁତଳାରେ ବି ପରୀକ୍ଷା କରାହେଇଛି, ଲୋଇସିଙ୍ଗାରେ ବି ପରୀକ୍ଷା କରାହେଇଛି।
1: ଆଜ୍ଞା,
0: ଆଉ ଆମର ବଲାଙ୍ଗୀର ଏରିଆ ହଉ କି କଳାହାଣ୍ଡି ଏରିଆ ହଉ କି ସୋନପୁର ଏରିଆ ହଉ, ବରଗଡ଼ ଏରିଆ ହଉ, ଏ ଏରିଆର ଚାଷୀ ଭାଇମାନେ ଏ ଧାନକୁ 3-4 ବର୍ଷ ହେଲା କରୁଛନ୍ତି
1: ଆଜ୍ଞା,
0: ଏବଂ ତାକୁ ନିଜେ ଖାଇବା ପାଇଁ ବ୍ୟବହାର କରୁଛନ୍ତି।
2: ଯାହା ବି ହଉ ଆଜ୍ଞା, ଆପଣ ସମୟ ଦେଇକରି ଆମର ସାଙ୍ଗେ ସୁନ୍ଦର ହିସାବରେ ବୁଝେଇକରି କହିଲେ ଆମର ଚାଷୀ ଭାଇମାନେ କେନ୍ କେନ୍ କିସମ କରିବେ, ଇହାଦେର ସମୟାନେ କାଣା କାଣା ପଦକ୍ଷେପ ନେବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଜୁହାର ଆଜ୍ଞା।
0: ଧନ୍ୟବାଦ ଧନ୍ୟବାଦ ଆଜ୍ଞା, ଆଉ ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ମୋର ଅଶେଷ ଅଶେଷ ଧନ୍ୟବାଦ।
2: ନାନୀ ଆଜ୍ଞା ତ ସୁନ୍ଦର ହିସାବରେ ବୁଝେଇକରି କହିଲେ।
1: ହଏ ଯେନ୍ ମୁଁ ସୁଖେ କରି ଆଇଥିଲ ନିଗେ,
2: ହଏ
1: ହେଟା ଟିକେ ମୁଁ ହରସ୍ପର ଦିଶିଲା ନ କେ ହେଲେ
2: ହଏ।
1: ବୋଇଲେ ଦେଖ ଅନେକଟେ କଥା ତ କହିଲେ ଆମେ କେନ୍ କିସମର ଧାନ କର୍ମା, ଆର୍ ତାପରେ ସେ ଭିଟାମିନ ଥିଲା ଧାନ ମାନେ, ତାପରେ ସେ ଯେନ୍ ସେ ଡାଇବେଟିସ ବେମାରୀ

0: ମାନେ ବି ଯେନ୍ ଭାତଟା ଖାଇ ପାରବେ ଯେନ୍ ଧାନର ଭାତ ସେଟା ବି ତ କହିଦେଲି
1: ହଏ ହଏ
0: ଆରେଟା କାଏ ନି କରବ କହ
1: ହଏ ହଏ
0: ହେ
1: ଯେ କାଁ ବୋଲୁଥୁନି କି
0: ହଏ
1: ଯାଇଁ ଓଦେ ଓଦେ ଶୁନତା କାଁ ବୋଲୁଛେ
0: ହଁ ହେଟା ଯାଇଁଛେ ଯେ
1: ହଏ
0: ହେଟା ଶୁନୁ ହେନ୍ତା ଲାଗି ଗୀତଟା
2: ତଙ୍କେ

0: ନାନୀ, ଆମର୍ ଚାଷୀ ଭାଇମାନଙ୍କୁ ଫେନ୍ ଥରେ କହେମା ଯେ ଇଥରର୍ ପାନ୍ପାଗ୍ ଯେନ୍ତା ଜନା ପଡ଼ୁଛେ, ଆମର୍ ବୈଜ୍ଞାନିକମାନେ ଯାହା କହୁଛନ୍ ସେ ସବୁକେ ଆଗାଗେ ରଖିକରି ଆମେ କେନ କେନ୍ କିସମ୍ କର୍ମା, କେନ୍ତା କଲେ ଚାଷ୍କେ ଅମରେଇ ପାର୍ମା, ସେ ସବୁ କଥାକେ ଆମକୁ ନଜର ଦେବାକେ ପଡ଼୍ବା।
1: ହେଟା ତ ଗୋଟେ ମୁଖ୍ୟ କଥା ହେ ଭାଇ,
0: ବୋଲେ ସବୁ ବିହନ ପାଚଲ ଠାନୁ ଆରମ୍ଭ କରି କରି ଜମି ପ୍ରସ୍ତୁତି କରି କରି ଆଗ୍କେ ବଢ଼୍ବାକେ ପଡ଼୍ବା। ଯେ କାଁ ବୋଲୁନି କି
1: କାଁ ବୋଲଛ
0: ଯାଏତା ନ କାଁ ବୋଲଛ
1: ବଡ଼ା ହରବର ହଉଛ ତ ଆଜକା ଯିବାର ଲାଗି।
0: ହଏ ହଏ ହଏ ହଏ ହଏ
1: ଦେଖ ଏଟା ଅଛରେ ଅଛରା କୁଟବା ବାଗିର ବି ଲାଗଲା ନ ବୋଲ ତ ଜେନି ସାବେ ଘଡ଼ ଘଡ଼ଉଛେ ଯେ।
0: ହଏ ହଏ
1: ବୋଲେ ଯିମା
0: ଯୋଉ ନାନୀ, ଜୁହାର ନାନୀ।
1: ଜୁହାର ଭାଇ, ଜୁହାର।

0: ଏଇଠି ଶେଷ ହେଲା ଗ୍ରାମୀଣ ଶ୍ରୋତା ତଥା ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair@gmail.com।

ଆକାଶବାଣୀ ବଲାଙ୍ଗୀର ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ

ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDOର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି

ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ

ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝେଇଲେ, ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ, ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସି

ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର

ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ

0: ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି? ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର୍ ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ଏଥର ଶୁଣିବା ଆଲବମ୍ରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଦେବୀଦତ୍ତ ମହାନ୍ତିଙ୍କ ଲେଖା, କଣ୍ଠଶିଳ୍ପୀ କରୁଣାକର, ସଙ୍ଗୀତ ଶରତ ନାୟକ।

ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ, ଗୀତିକାର ଦେବାଶିଷ ପାଣିଗ୍ରାହୀ।

ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଚଳିତ ପ୍ରସାରଣକୁ ଏଇଠି ଶେଷ କରିବା ପୂର୍ବରୁ କହି ରଖୁଛୁ, ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ ଆରମ୍ଭ କରିବୁ 5:53। ସକାଳ 6:05 ପ୍ରଚାର କରିବୁ ଆରାଧନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ସଙ୍ଗୀତ। ଆମ ପରିବେଶ 6:30। ଆଗାମୀକାଲି ଏଥିରେ ରହିଛି ଡକ୍ଟର ନରେନ୍ଦ୍ର କୁମାର ମିଶ୍ରଙ୍କ ସଂକ୍ଷିପ୍ତ ଆଲୋଚନା, ଜଙ୍ଗଲ ଥିଲେ ମଙ୍ଗଳ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 495ତମ ଭାଗ ପ୍ରଚାର କରିବୁ 6:35। ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ରଖିଛୁ 7:25। ଏ ବର୍ଷର ପାଣିପାଗ ଏବଂ ଧାନ ଚାଷ ସମ୍ପର୍କରେ କିଛି ଜାଣିପାରିବେ ଆଗାମୀକାଲି ଚାଷରହାଲ କାର୍ଯ୍ୟକ୍ରମରେ 7:35। ଗୋସ୍ୱାମୀ ତୁଳସୀଦାସ କୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ 7:40। ପାରମ୍ପରିକ ଗୀତରେ ଓଡ଼ିଶୀ ପ୍ରଚାର କରିବୁ 7:50। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକରୁ 8:30। ଆଗାମୀକାଲି ଏହାର ବିଷୟବସ୍ତୁ ରହିଛି ସ୍ନାନ ପୂର୍ଣ୍ଣିମା। ତଥ୍ୟ ସଂଗ୍ରହ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ସମୟ 11:12। ଏଥିସହିତ ଏଇଠି ଶେଷ କରୁଛୁ ଚଳିତ ପ୍ରସାରଣକୁ। ଆଗାମୀକାଲି ପୁଣି ଆମର ପ୍ରସାରଣ ଆରମ୍ଭ କରିବୁ 5:53। ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ।

12 ମିନିଟ୍। ଏଥିସହିତ ଏଇଠି ଶେଷ କରୁଛୁ ଚଳିତ ପ୍ରସାରଣକୁ। ଆଗାମୀକାଲି ପୁଣି ଆମର ପ୍ରସାରଣ ଆରମ୍ଭ କରିବୁ ସକାଳ 5:53। ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।